ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ମଙ୍ଗଳବାର, 1948 ଶତାବ୍ଦ, ଆଷାଢ଼ 2, 2026 ମସିହା ଜୁନ୍ ମାସର 23 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଆଣ୍ଡ AIR ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ମାଙ୍ଗଳିକ

ପ୍ରଣାମ ଶ୍ରୋତା ବନ୍ଧୁ, ଗତ ଅଧ୍ୟାୟରେ ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଲୋଚନା କରିଥିଲେ। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ଯେଉଁମାନେ ପରମାତ୍ମାଙ୍କ ଆଶ୍ରୟ ନେଇଛନ୍ତି, ତାଙ୍କ ସହିତ ତାଦାତ୍ମ୍ୟ ସ୍ଥାପିତ କରିଛନ୍ତି, ସେମାନଙ୍କୁ କୌଣସି ଲୌକିକ ଅଭାବ ଅନାଟନ କଷ୍ଟ ଦେଇନଥାଏ। ଅଭାବରେ ଥାଇ ସୁଦ୍ଧା ସେମାନେ ହସଖୁସିରେ ଜୀବନଯାପନ କରନ୍ତି। ନିଜ ତଥା ପରମାତ୍ମାଙ୍କ ମଧ୍ୟରେ ଅନ୍ୟ କୌଣସି ସମର୍ଥ ସମୃଦ୍ଧ ଶକ୍ତିକୁ ସ୍ଥାନ ଦେଇନଥାନ୍ତି। ବିଶ୍ୱ ବିଜୟ ଗର୍ବରେ ସିକନ୍ଦର ମତ୍ତ ହୋଇଯାଇଥିଲେ। ଭାରତରେ ସନ୍ଥଙ୍କ ମହତ୍ତ୍ୱ ବିଷୟରେ ଓ ସେମାନଙ୍କୁ ମିଳିଥିବା ସିଦ୍ଧି ବିଷୟରେ ସେ ବହୁତ ଶୁଣିଥିଲେ। ଯେଉଁ ସ୍ଥାନରେ ସେ ଶିବିର ସ୍ଥାପନ କରିଥିଲେ, ତାହା ନିକଟରେ ଜଣେ ସାଧୁଙ୍କ କୁଡ଼ିଆ ଥିଲା। ସାଧୁଙ୍କର ଖ୍ୟାତି ଶୁଣି ସିକନ୍ଦର ତାଙ୍କ ନିକଟରେ ପହଞ୍ଚିଲେ। ସାଧୁଙ୍କ ମୁଖମଣ୍ଡଳର ତେଜ ଦେଖି ସେ ପ୍ରଭାବିତ ହେଲେ। କିନ୍ତୁ ସେ ଦେଖିଲେ ସାଧୁଙ୍କ ପାଖରେ ପିନ୍ଧିବା ପାଇଁ ଲୁଗା ନାହିଁ କି ରହିବା ପାଇଁ ଉତ୍ତମ ସ୍ଥାନ ନାହିଁ। ଧନ ଗର୍ବରେ ମତ୍ତ ହୋଇ ସିକନ୍ଦର ପଚାରିଲେ, ମୁଁ ଆପଣଙ୍କ ପାଇଁ କ'ଣ କରିପାରେ? ସାଧୁ ଉତ୍ତର ଦେଲେ, ତୁମେ କ'ଣ ସାହାଯ୍ୟ କରିବ? ମୋର ଏକମାତ୍ର ଆଶ୍ରୟଦାତା ହେଉଛନ୍ତି ପରମପିତା ପରମାତ୍ମା। ଯଦି ଦୟା କରିବ ତେବେ ତୁମେ ଟିକିଏ ଘୁଞ୍ଚି ଯାଅ, କାରଣ ତୁମେ ଖରାର ପଥରୋଧ କରୁଛ। ସନ୍ଥଙ୍କର ନିସ୍ପୃହ ଭାବ ଦେଖି ପ୍ରଭାବିତ ହୋଇ ସିକନ୍ଦର ମୌନ ହେଲେ ଓ ଫେରିଗଲେ। ଜଣେ ରାଜା ଜଣେ ସନ୍ଥଙ୍କର ଖ୍ୟାତି ଶୁଣିଲେ। ସେ ତାଙ୍କର ଦର୍ଶନ ପାଇଁ ନଦୀ ତଟରେ ପହଞ୍ଚିଲେ। ସେ ଦେଖିଲେ ସନ୍ଥଙ୍କ ଶରୀରରେ ନାମମାତ୍ର ବସ୍ତ୍ର ଥିଲା, ଯାହା ବି ଥିଲା ତାହା ଫଟା ଓ ଚିରା। ସେ ସନ୍ଥଙ୍କୁ କିଛି ସାହାଯ୍ୟ ଦେବା ପାଇଁ ଇଚ୍ଛା କଲେ। ସେ ସନ୍ଥଙ୍କୁ କହିଲେ, ଆପଣ ଯଦି କହନ୍ତି ତେବେ ମୁଁ ଆପଣଙ୍କ ପାଇଁ ଯଥେଷ୍ଟ ଧନର ବ୍ୟବସ୍ଥା କରିଦେବି, ସେଥିରେ ଆପଣଙ୍କର କାମ ଚଳିଯିବ। ସନ୍ଥ ହସି ହସି କହିଲେ, ଆପଣ ଯାହା ଦେବେ ତାହା ପାଇବାର ଇଚ୍ଛା ଥିଲେ ମୁଁ ପୁରୁଷାର୍ଥ କରି ତାହା ପାଇଥାନ୍ତି। ବର୍ତ୍ତମାନ ମୁଁ ଯାହା ଇଚ୍ଛା କରିବି ତାହା କେବଳ ପରମାତ୍ମା ଦେଇପାରନ୍ତି, ଆପଣ ତାହା ଦେଇପାରିବେ ନାହିଁ। ବିଖ୍ୟାତ ଦାର୍ଶନିକ ହାତିମ ବିଦେଶ ଯାତ୍ରା କରୁଥିଲେ। ସେ ତାଙ୍କର ପତ୍ନୀଙ୍କୁ କହିଲେ, ତୁମର ଖାଇବା ପିଇବା ପାଇଁ କି ପରିମାଣର ଜିନିଷ ରଖିଯିବି? ମୋର ପରମାୟୁ ଯେତେ ସେତିକି ଜିନିଷ ଦରକାର। ହସି ହସି ତାଙ୍କର ପତ୍ନୀ ଉତ୍ତର ଦେଲେ। ହାତିମ କହିଲେ, ତୁମର ପରମାୟୁ ଜାଣିବା ମୋ ପକ୍ଷରେ ସମ୍ଭବ ନୁହେଁ। ତାଙ୍କର ପତ୍ନୀ ସଙ୍ଗେ ସଙ୍ଗେ କହିଲେ, ତେବେ ମୋ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରିବା ତୁମ ପକ୍ଷରେ ସମ୍ଭବ ନୁହେଁ,

0: ଏ କାମ ଯାହାର ସେ ହିଁ କରିବ। ପତ୍ନୀଙ୍କର ଆସ୍ଥା ଦେଖି ମୁଗ୍ଧ ହୋଇ ହାତିମ ବିଦେଶ ଗଲେ। ତାପରେ ଜଣେ ପଡ଼ୋଶୀ ପଚାରିଲେ, ଝିଅ ହାତିମ ତୁମ ପାଇଁ କି ବ୍ୟବସ୍ଥା କରିଗଲେ? ହାତିମଙ୍କର ପତ୍ନୀ ଉତ୍ତର ଦେଲେ, ମା ମୋ ପତି କ'ଣ ବ୍ୟବସ୍ଥା କରିବେ, ସେ ତ ଖାଇବା ଲୋକ, ଖାଦ୍ୟ ଯୋଗାଏ ଯିଏ ସେ ତ ବର୍ତ୍ତମାନ ଏଇଠି ଅଛନ୍ତି, ସର୍ବଦା ତାଙ୍କର ସତ୍ତା ମୋ ଚାରିପାଖରେ ବିଦ୍ୟମାନ ଅଛି। ପ୍ରାଣୀମାନଙ୍କୁ ଦେଇ ସେବା ସାଧନ କରି ସେମାନଙ୍କଠାରୁ ବରିଷ୍ଠ ହେବା ଆବଶ୍ୟକ। ଈଶ୍ୱରଙ୍କଠାରୁ ପାଇବା ଓ ପ୍ରାଣୀମାନଙ୍କ ମଧ୍ୟରେ ବାଣ୍ଟିବା କାର୍ଯ୍ୟରେ ପ୍ରକୃତ ସମ୍ପନ୍ନତା, ସାମର୍ଥ୍ୟ ଓ ଜୀବନର ସାର୍ଥକତା ନିହିତ। ମନୁଷ୍ୟ ନିଜଠାରୁ ବରିଷ୍ଠ ପରମାତ୍ମାଙ୍କଠାରୁ ଅନୁଦାନ ପାଇଥାଏ। ତାଙ୍କଠାରୁ ମିଳୁଥିବା ବୈଭବ, ସମ୍ପତ୍ତି, ଗୁଣକର୍ମ ରୂପୀ ସମ୍ପଦକୁ ନିଜ ପାଖରେ ସଞ୍ଚୟ ନ କରି ନିରନ୍ତର ବିତରଣ କରିବା ଦରକାର। ବରିଷ୍ଠ ହେବାର ପ୍ରଥମ ସର୍ତ୍ତ ହେଉଛି ନିଜକୁ ଯାହା କିଛି ମିଳିଛି ତାହା ଅନ୍ୟମାନଙ୍କ ଭିତରେ ବିତରଣ କରିବା। ଯେଉଁ ବ୍ୟକ୍ତି ଦେବାର ଉଦାହରଣ ଦେଖାଏ ସେ ପାଏ। ସମୁଦ୍ର ଜଳ ବାଷ୍ପ ହୋଇ ମେଘରେ ପରିଣତ ହୁଏ ଓ ମେଘ ପୁଣି ସେହି ଜଳକୁ ପୃଥିବୀକୁ ଫେରାଇ ଦିଏ। ଯଦି ମେଘ ନିଜ ପାଖରେ ସଞ୍ଚୟ କରି ରଖନ୍ତା, ତେବେ ସୃଷ୍ଟିର ବ୍ୟବସ୍ଥା ନଷ୍ଟ ହୋଇଯାଆନ୍ତା। କୂଅ ଅଭିଯୋଗ କରି ସମୁଦ୍ରକୁ କହିଲା, ସବୁ ନଦୀ ନାଳକୁ ତୁମେ ନିଜ ଭିତରେ ସ୍ଥାନ ଦେଉଛ, ମୋ ପ୍ରତି ପକ୍ଷପାତ କରୁଛ କାହିଁକି? ବାପ ଆଖିରେ ତ ସବୁ ସନ୍ତାନ ସମାନ। ସମୁଦ୍ର ଉତ୍ତର ଦେଲା, ନିଜ ଚାରିପାଖରେ ପାଚେରୀ ଗଢ଼ି ବସିବାରୁ ତୁମେ ଜନ୍ମସିଦ୍ଧ ଅଧିକାରରୁ ବଞ୍ଚିତ ହୋଇଛ। ଅସୀମ ଅନନ୍ତର ପ୍ରେମ ପାଇବା ପାଇଁ ନିଜକୁ ଅସୀମ କରିବାକୁ ହୁଏ। ନିଜ ସୀମା ଭିତରୁ ବାହାରି ଉନ୍ମୁକ୍ତ ରୂପେ ତୁମେ ନିଜକୁ ବ୍ୟକ୍ତ କର। ନିଜ ଚାରିପାଖରେ ଥିବା ପାଚେରୀକୁ ଭାଙ୍ଗି ଦିଅ। ଧରଣୀକୁ ତୃପ୍ତ କରି ଶସ୍ୟ ଶ୍ୟାମଳ କରାଇ ତୁମର ଧାରା ଯେତେବେଳେ ବନ୍ଧନ ମୁକ୍ତ ହୋଇଯିବ, ତେବେ ତୁମେ ଅତି ସହଜରେ ମୋ ଭିତରେ ବିଲୀନ ହୋଇଯିବ। ଶ୍ରୋତାବନ୍ଧୁ, ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଜି ଆମେ ଆଲୋଚନା କଲେ। ପରବର୍ତ୍ତୀ ଅଧ୍ୟାୟରେ ଏହାର ପରବର୍ତ୍ତୀ ଅଂଶର ଆଲୋଚନା କରିବା। ନମସ୍କାର।
1: ଶୁଣୁଥିଲେ ଆଜିର ଭାବନା ଉପସ୍ଥାପନା ଲକ୍ଷ୍ମଣ କୁମାର ପଣ୍ଡା, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ ଭାଗ 499। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ପଦ୍ମାବତୀ ଦ୍ୱିବେଦୀ, ଶୈଳଭମ ମହାପାତ୍ର, ସାଗରିକା ମହାନ୍ତି ଏବଂ ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଭକ୍ତି ଯୋଗର ଶ୍ରେଷ୍ଠତ୍ୱ ବୁଝାଇଛନ୍ତି। ଭକ୍ତ ଇନ୍ଦ୍ରିୟ ଜୟ କରି ନପାରିଲେ ବି ଉତ୍ତରୋତ୍ତର ବଢ଼ୁଥିବା ଭକ୍ତି ଯୋଗୁଁ ବିଷୟ ଭୋଗରେ ଆସକ୍ତ ହୁଅନ୍ତି ନାହିଁ। ପ୍ରଜ୍ଜ୍ୱଳିତ ଅଗ୍ନି କାଠକୁ ଭସ୍ମ କଲା ପରି ଭକ୍ତି ସବୁ ପାପକୁ ଭସ୍ମ କରିଦିଏ। ଭକ୍ତି ଯୋଗ ଦ୍ୱାରା ଜୀବାତ୍ମା କର୍ମ ବାସନାରୁ ମୁକ୍ତ ହୋଇ ଭଗବାନଙ୍କୁ ପ୍ରାପ୍ତ ହୁଏ। ଉଦ୍ଧବ ପଚାରିଛନ୍ତି, ମୁକ୍ତି କାମନା କରୁଥିବା ବ୍ୟକ୍ତି ଭଗବାନଙ୍କୁ କେଉଁ ରୂପରେ ଓ କେଉଁ ଭାବରେ ଧ୍ୟାନ କରିବ?

ପ୍ରଚାର କଲୁ ଅତି ବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 9ଟାରୁ 10ଟା, 10ଟା 5 ମିନିଟ୍ରୁ ଦିନ 11ଟା, 12ଟା 30 ମିନିଟ୍ରୁ ଗୋଟାଏ 50 ମିନିଟ୍, 2ଟା 45 ମିନିଟ୍ରୁ ଅପରାହ୍ନ 5ଟା ଏବଂ ରାତି 9ଟା ବାଜି 15 ମିନିଟ୍ରୁ ରାତି 10ଟା ପର୍ଯ୍ୟନ୍ତ। ଦିନ 11ଟାରେ ବାତାୟନରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଭକ୍ତ କବି ରାମଦାସ ବିରଚିତ ତାଢ଼୍ୟତା ଭକ୍ତି ଶୁଣିପାରିବେ ଦିନ 12ଟାରେ। ଆଜି ଏଥିରେ ରହିଛି ବିଶ୍ୱମ୍ବର ଦାସ ସମ୍ବାଦର ଦ୍ୱିତୀୟ ଭାଗ। 12ଟା ବାଜି 15 ମିନିଟ୍ରେ ଓଡ଼ିଆ ସୁଗମ ସଙ୍ଗୀତ। NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଅପରାହ୍ନ 5ଟାରେ। 5ଟା 30 ମିନିଟ୍ରେ ପାରମ୍ପରିକ ଗୀତ ହିନ୍ଦୀ ଭକ୍ତି ଗୀତ 5ଟା ବାଜି 45 ମିନିଟ୍ରେ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପେଶାର ଅବହେଳା ଏହାର ମୁଖ୍ୟ କାରଣ। ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଇଛି ଯେ ବିଡ଼ି, ସିଗାରେଟ୍, ତୋକ୍ତା ଓ ଗୁଡ଼ାଖୁ ଇତ୍ୟାଦି ସହିତ ମିଶ୍ରିତ ତମାଖୁରେ ନିକୋଟିନ୍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖଗହ୍ୱରରେ କର୍କଟ ରୋଗ ଭଳି ଦୁଃସାଧ୍ୟ ରୋଗ ସୃଷ୍ଟି କରିଥାଏ। ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିର୍ଦ୍ଦେଶନାମା ଜାରି କରିଛନ୍ତି, ମାତ୍ର ଏହାର ସଫଳତା ବହୁତ କମ୍ ହୋଇଛି। ବିଶେଷ କରି ପୁରୁଷମାନେ ପ୍ରାୟ ତମାଖୁ ସେବନ ଫଳରେ ଏହି ରୋଗର ଶିକାର ହେଉଛନ୍ତି। ଏହି ରୋଗ ଆରମ୍ଭ ଅବସ୍ଥାରେ ପାଟି ଭିତରର ମାଂସପେଶୀ ଗୁଡ଼ିକ ଲାଲ ରଙ୍ଗ ଦେଖାଯାଏ। ଗରମ ଓ ରାଗଯୁକ୍ତ ଖାଦ୍ୟ ଖାଇଲେ ରୋଗୀ କଷ୍ଟ ଅନୁଭବ କରେ। ରୋଗ ପୁରୁଣା ହେଲେ ପାଟି ଭିତରେ ମାଂସପେଶୀ ଗୁଡ଼ିକ ଧୀରେ ଧୀରେ କଠିନ ଓ ଖଦଡ଼ା ହେବା ଅନୁଭବ ହୋଇଥାଏ ଓ ସମ୍ପୂର୍ଣ୍ଣ ପାଟି ଖୋଲିବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଅଧିକାଂଶ ରୋଗୀ ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରିଥାନ୍ତି। ମୁଖଗହ୍ୱର ଓ ଦାନ୍ତର ଯତ୍ନ ପାଇଁ ତମାଖୁ ବର୍ଜନ, ଭୋଜନରେ ଭିଟାମିନ୍ ଓ ଖଣିଜ ତତ୍ତ୍ୱ ଥିବା କ୍ଷୀର, ମାଂସ, ଅଣ୍ଡା, ମାଛ, ସବୁଜ ପନିପରିବା ଆହାର କରିବା ଉଚିତ। ଭୋଜନ ମଧ୍ୟରେ ମିଠା କିମ୍ବା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ। ଖାଦ୍ୟ ଖାଇସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତ ସନ୍ଧିରେ ଲୁଚି ରହିଥାନ୍ତି, ଯାହାକି ପ୍ଲାକ୍ ସୃଷ୍ଟି କରିବାରେ ସାହାଯ୍ୟ କରିଥାନ୍ତି। ତେଣୁ ପ୍ଲାକ୍ ଦୂର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଭୋଜନ ପରେ କିମ୍ବା ଦିନକୁ ଦୁଇଥର ସକାଳେ ଖାଦ୍ୟ ଖାଇବା ପୂର୍ବରୁ ଓ ରାତିରେ ଖାଦ୍ୟ ଖାଇସାରିବା ପରେ ବ୍ରଶ ଓ ପେଷ୍ଟରେ ଦାନ୍ତର ସାମ୍ନା ପଟକୁ ଉପର ମାଢ଼ିରୁ ତଳକୁ ଓ ତଳମାଢ଼ିରୁ ଉପରକୁ କାଟିବା ଓ ଚୋବେଇ ଖାଇବା ପୃଷ୍ଠଭାଗ ବ୍ରଶ କରିବା ଆବଶ୍ୟକ। ଦାନ୍ତ ଘଷିବା ନିମନ୍ତେ ନିମ୍ନମାନର ପାଉଡର, ଅଙ୍ଗାର ଓ ପାଉଁଶ ଭଳି ଖଦଡ଼ାଯୁକ୍ତ ଉପାଦାନ ବ୍ୟବହାର ନ କରି ଉତ୍ତମ ମାନର ପେଷ୍ଟ ଓ ବ୍ରଶ ସାହାଯ୍ୟରେ ଦାନ୍ତ ସଫା କରିବା ଉଚିତ। 12 ବର୍ଷରୁ କମ୍ ପିଲାମାନେ ଜୁନିୟର ଓ 12 ବର୍ଷରୁ ଉର୍ଦ୍ଧ ସିନିୟର ବ୍ରଶ ବ୍ୟବହାର କରିବା ଆବଶ୍ୟକ। ଦାନ୍ତ ଓ ମାଢ଼ି ରୋଗ ଥିଲେ ନରମ ବ୍ରଶ, ସବଳ ଓ ନିରୋଗ ଥିଲେ ମଧ୍ୟମ ଧରଣର କିମ୍ବା ଟାଣ ବ୍ରଶ ବ୍ୟବହାର କଲେ ଚଳିବ। ଗୋଟିଏ ବ୍ରଶକୁ ଅତିବେଶରେ 2 ମାସ ବ୍ୟବହାର କରିବା ଉଚିତ। 2 ମାସ ପୂର୍ବରୁ ଯଦି ବ୍ରଶ ମୋଡ଼ି ହୋଇଯାଏ କିମ୍ବା ବ୍ରଶର ଅଗ୍ରଭାଗ ବଙ୍କା ହୋଇଯାଏ ତେବେ ତାକୁ ବଦଳାଇ ନୂଆ ବ୍ରଶ ବ୍ୟବହାର କରିବା ଆବଶ୍ୟକ। ପ୍ରତିଥର ଖାଦ୍ୟ ଖାଇବା ପରେ ବ୍ରଶ ଏବଂ ପେଷ୍ଟ ସାହାଯ୍ୟରେ ଦାନ୍ତ ଘଷିବା ଭଲ, କିନ୍ତୁ ଅଧିକାଂଶ ସ୍ଥଳରେ ଏହା ସମ୍ଭବପର ହେଉନଥିବାରୁ ଅତି କମ୍ରେ ଦିନକୁ 2 ଥର ଯଥା ସକାଳେ ଶଯ୍ୟାତ୍ୟାଗ କରିବା ପରେ ଓ ରାତିରେ ଖାଦ୍ୟ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ଯୋଗ୍ୟବିଧି ଅନୁଯାୟୀ ବ୍ରଶ ସାହାଯ୍ୟରେ ଦାନ୍ତ ଘଷିଲେ ଦାନ୍ତ ଓ ମୁଖଗହ୍ୱରର ଉଚିତ ଯତ୍ନ ନେଇହୁଏ। ଏହାଛଡ଼ା ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କୁ ପ୍ରତି 6 ମାସରେ ଥରେ ପରାମର୍ଶ କରିବା ଉଚିତ। ଦାନ୍ତ ଓ ମୁଖଗହ୍ୱରର ଯତ୍ନ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାଂଶ ଜନସାଧାରଣ ଅଜ୍ଞ, ତେଣୁ ସରକାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଏ ସମ୍ପର୍କରେ ବ୍ୟାପକ ଜନସଚେତନତାର ଅନୁକୂଳ ଅବସ୍ଥା ସୃଷ୍ଟି କରିବାରେ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଦାନ୍ତ ଓ ମୁଖଗହ୍ୱରର ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫିଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତକୁ ଏକ ଦ୍ରୁତ ପ୍ରଗତିଶୀଳ, ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦେଶର ସଫଳତା ବିଶ୍ୱାସ, ସ୍ଥିରତା ଏବଂ ବ୍ୟାପକ ବିଶ୍ୱକଲ୍ୟାଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧ।

0: ବଦ୍ଧତାକୁ ପ୍ରତିଫଳନ କରୁଛି। G7 ଶିଖର ସମ୍ମିଳନୀ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱ ନେତୃବୃନ୍ଦ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ସ୍ୱୀକାର କରିଛନ୍ତି। ଏହି ଚିନ୍ତାଧାରା ଦେଶର ନୀତି ଏବଂ ବିକାଶକୁ ରୂପରେଖ ପ୍ରଦାନ କରୁଛି। 12 ବର୍ଷର କାର୍ଯ୍ୟକାଳ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ, ମେକ୍ ଇନ୍ ଇଣ୍ଡିଆ, ଖଦି ସାମଗ୍ରୀର ପ୍ରୋତ୍ସାହନ ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ସମର୍ଥନ ଭଳି ପଦକ୍ଷେପ ବେଶ୍ ସଫଳ ହୋଇଛି। ଦେଶର ନାଗରିକ ରାଷ୍ଟ୍ର ନିର୍ମାଣର ଭାବନାକୁ ଗ୍ରହଣ କରିଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଥିବା ଶ୍ରୀ ମୋଦି କହିଛନ୍ତି।
1: ଭାରତ ଯୋ କର ରହା ହେ ଓ ଆନେ ୱାଲେ 1000 ବର୍ଷ କା ଫ୍ୟୁଚର ଲିଖନେ ୱାଲା ହେ ଔର ୟହି ଦୁନିଆ କେ ଲିଏ ସବସେ ବଡ଼ି ଭାରତ କି ଗାରଣ୍ଟି ହେ। ଭାରତ ଫାଷ୍ଟ ଗ୍ରୋଇଂ ଇକୋନୋମି ବି ହେ, ଏକ କ୍ରେଡିବଲ ଇକୋନୋମି ବି ହେ।
0: ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ପ୍ରାୟ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉପରକୁ ଉଠିଛନ୍ତି, ଫଳରେ ଦେଶରେ ଏକ ନୂଆ ମଧ୍ୟବିତ୍ତ ଶ୍ରେଣୀ ଆବିର୍ଭୂତ ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଧ୍ୟବିତ୍ତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱାମୀହ ପାଣ୍ଠି ଭଳି ଯୋଜନା ଅଟକି ରହିଥିବା ଆବାସ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଶେଷ କରିବାରେ ସହାୟକ ହୋଇଛି। ଡିଜିଟାଲ୍ ପ୍ରଶାସନ, ସରଳୀକୃତ ଟିକସ ବ୍ୟବସ୍ଥା ଅନୁପାଳନ ବୋଝକୁ ହ୍ରାସ କରିବା ସହ ସ୍ୱଚ୍ଛତାକୁ ଉନ୍ନତ କରିଛି। ବନ୍ଦେ ଭାରତ, ନମ ଭାରତ ଏବଂ ଅମୃତ ଭାରତ ଟ୍ରେନ୍ଗୁଡ଼ିକ ରେଳ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିପାରିଛି। ଭିତ୍ତିଭୂମି ବିକାଶ ଦ୍ୱାରା ଦେଶର ସଡ଼କ ଯୋଗାଯୋଗ, ବିମାନ ବନ୍ଦର ତଥା ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଜନଔଷଧୀ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚିବା ସହିତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବରିଷ୍ଠ ନାଗରିକଙ୍କୁ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସତ୍ତ୍ୱେ ଭାରତ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି। ଯୁବବର୍ଗ, ଉଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଏହିସବୁ ସୁଯୋଗର ଉପଯୋଗ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2ଟି ପଦ୍ମବିଭୂଷଣ, 7ଟି ପଦ୍ମଭୂଷଣ ଏବଂ 17ଟି ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ରହିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131ଟି ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3ଟି ବର୍ଗରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶ ଆଲିଗଞ୍ଜ ସ୍ଥିତ ପୁରୋନିଆ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶିକ୍ଷାର୍ଥୀଙ୍କ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ପାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର 4 ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଉତ୍ତରପ୍ରଦେଶ ଅଗ୍ନିସେବା ଆଇନ ଧାରା ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଆଲିଗଞ୍ଜ ପୁଲିସ୍ ପକ୍ଷରୁ କଥିତ 6 ଜଣ ଅଭିଯୁକ୍ତ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ 4 ଜଣଙ୍କୁ ଗିରଫ କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା କୋଠାକୁ ସିଲ୍ କରିଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2016 ଅନଧିକୃତ ନିର୍ମାଣ ଆଧାରରେ କୋଠାଟିକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ 2 ମାସ ତଳେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯିବା ସହ 7 ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। জাতীয় সুরক্ষা পরামর্শদাতা অজিত ডোভাল চীনর বৈদেশিক মন্ত্রী ওয়াং ইং সাক্ষাৎ আলোচনা করেছেন। দ্বৈপাক্ষিক সম্পর্কর বিভিন্ন দিগ উপরে উভয়ক মধ্যে মত বিনিময় হয়েছে জনাপড়ি। নয়াদিল্লিতে চালিতে ষোড়শতম ব্রিক্স জাতীয় সুরক্ষা পরামর্শদাতা বৈঠক পরিপ্রেক্ষীতে এই আলোচনা অনুষ্ঠিত হয়েছে। গঠনমূলক স্থির এবং পূর্বানুমানযোগ্য দ্বৈপাক্ষিক সম্পর্ক উভয় দেশ মধ্যে বিশ্ব

0: ବିଶ୍ୱାସ ଉତ୍ତମ ବୁଝାମଣାକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ଡୋଭାଲ ଆଶା ବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଏବେ ଗତିଶୀଳ ହେଉଥିବା ବିକାଶ ଉପରେ ପାରସ୍ପରିକ ବୁଝାମଣା ନେଇ ଶ୍ରୀ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରାଯାଇପାରିବ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନାଫେଡ୍ର କେତେକ କୃଷି କେନ୍ଦ୍ରିକ ତଥା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଅନୁଯାୟୀ ଏବଂ ଆଧୁନିକ ଜ୍ଞାନକୌଶଳ ଓ କୃଷକ କୈନ୍ଦ୍ରିକ ସଂସ୍କାରମୂଳକ ସ୍ୱଚ୍ଛ ପଦକ୍ଷେପ ମାଧ୍ୟମରେ ସମବାୟ ସଂଗଠନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଡିଜିଟାଲ ତଥା କଲ୍ୟାଣମୂଳକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କାତାରର ସର୍ବବୃହତ୍ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ବିସ୍ଫୋରଣଜନିତ ଅଗ୍ନିକାଣ୍ଡ ଯୋଗୁଁ 13 ଜଣଙ୍କର ମୃତ୍ୟୁ ହେବା ସହ 66 ଜଣ ଆହତ ହୋଇଛନ୍ତି। ରାସ୍ଲାଫନ୍ଠାରେ ଗତ ରବିବାର ରାତିରେ ଘଟିଥିବା ଏହି ଘଟଣାରେ 12 ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା କାତାର ସ୍ପଷ୍ଟ କରିଛି। ଦୋହାରେ ଥିବା ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆହତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରାସାୟନିକ ସାର ମନ୍ତ୍ରଣାଳୟ କହିଛି, ଭାରତ ଅଭିମୁଖେ ଆସୁଥିବା 4 ପଣ୍ୟବାହୀ ଜାହାଜ ଗତ ସପ୍ତାହରେ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଗୁଡ଼ିକରେ ୟୁରିଆ, ଡାଇ, ଆମୋନିୟମ ଫସ୍ଫେଟ୍ ଏବଂ ସଲ୍ଫର ଆଦି ଆସୁଛି। ଓଡ଼ିଶାର ପାରାଦୀପ, ଗୁଜରାଟର ମୁନ୍ଦ୍ରା ଏବଂ ଆନ୍ଧ୍ରପ୍ରଦେଶର କୃଷ୍ଣପଟ୍ଟନମ୍ ଓ କାକିନାଡ଼ା ବନ୍ଦରରେ ଏହି ଜାହାଜଗୁଡ଼ିକ ପହଞ୍ଚିବ। ଦେଶରେ ସାର ଆବଶ୍ୟକତାକୁ ଏହା ପୂରଣ କରିବା ସହ ଗଚ୍ଛିତ ସାର ପରିମାଣକୁ ବୃଦ୍ଧି କରିବ ବୋଲି ମନ୍ତ୍ରଣାଳୟ କହିଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ହକି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇର୍ରେ ଏସିଆ ଚମ୍ପିଅନ୍ସିପ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟୀ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ଆଇ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ଏବଂ ଇରାକ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆମେରିକାର ଫିଲାଡେଲଫିଆଠାରେ ଚାଲିଥିବା ମ୍ୟାଚ୍ରେ ଖେଳ ମଧ୍ୟଭାଗ ସୁଦ୍ଧା ଫ୍ରାନ୍ସ 1-0 ଗୋଲ୍ରେ ଆଗୁଆ ରହିଥିଲା। ପୂର୍ବରୁ ଗ୍ରୁପ୍ ଜେ ପର୍ଯ୍ୟାୟ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଭକ୍ତି ଗୀତ। ଶିଳ୍ପୀ ଗୀତା ଦାସ, ଗୀତ ରଚନା ଅଲେଖ ବିଶ୍ୱାଳ।

0: ଭକ୍ତି ଗୀତ ଶୁଣିଲେ ଶିଳ୍ପୀ ଥିଲେ ଗୀତା ଦାସ ଆକାଶବାଣୀ ବଲାଙ୍ଗୀର ଚାଷର ହାଲ
1: ପରୀକ୍ଷା ଆଗରୁ ଯେନ୍ତା ବନେ ଟିକେ ପଢ଼ାପଢ଼ି କର୍ବାକେ ପଡ଼ିଥିସି ପ୍ରସ୍ତୁତି ହେବାକେ ପଡ଼ିଥିସି ଯୁଦ୍ଧ ହେବାର ଆଗରୁ ଯେନ୍ତା ସବୁକେ ସଜବାଜ କର୍ବାକେ ପଡ଼ିଥିସି ସେନ୍ତା ଚାଷ କର୍ବାର ଆଗରୁ ବି ପ୍ରସ୍ତୁତିର ନିହାତି ଦରକାର ରହିଛି ଯେକୌଣସି ଜାଗାରେ ଚାଷୀ ଭାଇମାନେ ଯେତେବେଳେ ଚାଷର ଲାଗି ପ୍ରସ୍ତୁତି ହେଉଛନ୍ ତିନ ଚାରିଟା ଜିନିଷ୍କେ ସବୁବେଳେ ଧ୍ୟାନ ରଖିଲେ ଯାଇକିରି ନହେଲେ ଆମେ ଆଗ୍କେ ଯିମା ଆର୍ ଯେନ୍ ସମୟ ଆଗେ ଚାଷ୍ରେ କିଛି ବି ସମସ୍ୟାକେ ଯେତେବେଳେକି ଆମେ ସାମ୍ନା କର୍ମା ସେତ୍କି ବେଲ୍କେ ଆମର୍ ବୁଦ୍ଧି ଇଆଡ଼େ ସେ ବି ନେଇ ହେଇପାରୁ କି ସିଆଡ଼େ ବି ନେଇ ହେଇପାରୁ ସେ ହିସାବରେ ଧାନ ଚାଷର ପ୍ରସ୍ତୁତିକେ ଯଦି ଆମେ ଦେଖ୍ମା ପହେଲା ଏକ ନମ୍ବର କଥା ହେଉଛି ଜମିକେ ସଜବଜ କର୍ବାରଟା ଜମିକେ ଜୁତାଜୁତି କରିକିରି ସବୁଆଡ଼େ ପୁରା ସମାନ କରିକିରି ରଖ୍ବାର ନିହାତି ଦରକାର କାହିଁକିରି ମାଟି ଯେତ୍କି ଜୁତ ହେଇପାରିଛେ ସେଟା କେତେନେ କେତେ ବଢ଼ିଆ ମାଟିର ଜୁତ୍କେ ଦେଖ୍ମା ବେଲେ କେତେ କାଶ ଅନ୍ତତଃ କର୍ବାର କଥା କିଛି ନେଇ ହେଲେ ଚାର କାଶ ନିହାତି କର୍ବାର କଥା ଚାର କାଶରେ ଆର୍ ସେ

0: ବି ଯଦି ଖରାଦିନେ ଚାର୍ କାସ୍ କରାହଉଛେ ବୋଇଲେ ପୁରା ଲଟା ମରିଯାଏସି। ଥରେ ଥରେ କୁହାଯାଏସି ଯେ ଅସମିଆକେ ବର୍ଷା, ଉଦିନିଆ ଯଦି ବର୍ଷା ହଉଛେ ଆଉ ସେ ବର୍ଷାରେ ଚାଷୀ ଭାଇମାନେ କିଛି ଜୁତାଜୁତି କରିଦେଇଛନ୍ ବୋଇଲେ ସେଟା ଚାଷର ଲାଗି ଅମୃତ ବୋଲିକିରି କୁହାଯାଏସି। ଆଗ୍କେ ରୋଗ ପୋଗ ବି ନେଇ ହୁଏ, ବହୁତ ଗୁଡ଼ାଏ ଆମର ଖର୍ଚ୍ଚା ପୁରା ସବୁ ନିହାତି ହିସାବରେ କମିଯିବା, ସେଟାକେ ବି ଆମେ ଧ୍ୟାନ ରଖବାର୍ କଥା। ଆର୍ ସେ ହିସାବରେ ଆଗତରିଆ ଜୁତାଜୁତି ଯଦି ଆମେ କରିପାରିଥିମା, ପ୍ରସ୍ତୁତି ହେଇଥିମା ବୋଇଲେ ନିହାତି ହିସାବରେ ଯେତେବେଳେକେ ସମିଆ ବର୍ଷା ଧରୁନ ଆସିଗଲା କି ସମିଆ ହେଇଗଲା, ସିଧା ଆମେ ହାତେ ଥିଲେ ଗାତେ ମାରି ବୋଲିକିରି କୁହାଯାଏସି। ସେ ହିସାବରେ ଯଦି ଆମେ ଦେଖମା ବୋଇଲେ ଜମି ପ୍ରସ୍ତୁତି, ତାର୍ ସାଙ୍ଗେ କିଛି ଖତ ଖାର, ଖତ ଖାରର କଥା ଯେତେବେଳେ ଆଇଲେ ସଡ଼ା ଗୋବର ଖତ ଚାଷୀ ଭାଇମାନେ ଯଦି ବ୍ୟବହାର କରିପାରୁଛନ୍ କେତେ ନା କେତେ ବଢ଼ିଆ। ଆଜିକାଲି ବି ଅନେକ ଜାଗାରେ ଚାଷୀ ଭାଇମାନେ ନିଜେ ବି ସଡ଼ା ଗୋବର ସବୁ ଗାଈ ଦାମୁରମାନଙ୍କ ଠାରୁ ସଂଗ୍ରହ କରିକିରି ସେଟାକେ ବ୍ୟବହାର କରୁଛନ୍, ଆର୍ ସେଟା ଚାଷର ଲାଗି କେତେ ନା କେତେ ଭଲ ହେ। କାହିଁକିରି ଯେନ୍ ଜାଗାରେ ଆମେ ରାସାୟନିକ ସାର ଉପଯୋଗ କରିକିରି ମାଟିକେ ଆମେ ଗୋଟେ ଲାଞ୍ଚୁଆ କରିଦେଲାନ, ଯାହାଦ୍ୱାରା କି ଇଥର ଯେତ୍କି ସାର ଦେଇଥିବେ ଆର ଥରକେ ତାନୁ ଟିକେ ଅଧିକା ସାର ଯଦି ନେଇଦେଲି ବୋଇଲେ ଜମି ମାନେ ଖୁବ୍ବା ବୋଲିକିରି କହିବ, ମୋତେ କମ୍ ହେଇଗଲା ବୋଲ ସେ ହିସାବରେ କାମ ନେଇ କରି। ତେଣୁ କରି ଯେତେ ସମ୍ଭବ ହେଉଛେ ଆମେ ଯଦି ଜୈବିକ ଖତ ଯଦି ଦେବାର ବ୍ୟବସ୍ଥା କର୍ମା ବୋଇଲେ ବଢ଼ିଆ ହେ। ଆର୍ ଯେନ୍ ଜାଗାରେ ଚାଷୀ ଭାଇମାନେ ପୁରା ଅଭ୍ୟାସ କରିକିରି ରାସାୟନିକ କେତେନେ କେତେ ଦେତେ ଆସୁଛନ୍ ଆର୍ ହଠାତ୍ ସେ ପରିବର୍ତ୍ତନ କର୍ବାର ଯେତେବେଳେ ଯାଉଛନ୍ ନେଇ କରିକିରି ଜୈବିକ ଅଧା ରାସାୟନିକ ଅଧା, ଆର ବର୍ଷକେ ତାର୍ନୁ ଆର୍ ଅଧା ରାସାୟନିକକେ କମ୍, ତାର୍ ଆର ବର୍ଷ ତାର୍ନୁ ଆର୍ ଟିକେ କମ୍, ଏନ୍ତାକିରି ଭାଗ ଭାଗ କରି କମ୍ ତେଲ ଗଲେ ମାଇଟ୍ ବି ଜାନି ନେଇପାରେ ଆର୍ ଆମର ଜୈବିକ ଆଡ଼ୁ ବି ଆମେ ବଢ଼ିଯିମା। ଆଜିକାଲି ଜୈବିକ ଚାଷ ଉପରେ ବେଶୀ ଚାଷୀ ଭାଇମାନେ ଧ୍ୟାନ ଦେବାର କଥା। ଇଟା ହେଲା ଆମର ଯେନ୍ଟାକି ପହଲା ହେଲା ଜମିନ, ତାପରେ ଆସଲା ଖତ ଖାର, ତାର୍ପରେ ଆମର କିଛି ପୁଞ୍ଜି ଥିବାର କଥା। ଯେତେବେଳେକେ ଅନେକଟେ ଚାଷୀ ଭାଇମାନେ ବର୍ଷାର ସମୟ ଆଗେ ବିହନ ପାଚଲ ଖୋଜା ଖୋଜି କି ଆମର ଠାନେ ଯଦି ଧରୁନ୍ ପୁଞ୍ଜି ନେଇନ ବୋଇଲେ ଆମେ ଠିକ୍ ସମୟ ଆଗେ ଯେନ୍ଟା କରବାରଟା ସେଟା କରି ନେଇପାରୁ। ସେଥିର୍ଲାଗି ଚାଷର ଲାଗି ଗୋଟେ ଜଣେ ଯଦି ଚାଷୀ ଭାଇ କେତେ ଏକର ଚାଷ କରୁଛନ୍, କେତେ ଖର୍ଚ୍ଚା ହେଉଛେ, ତାର ଗୋଟେ ପୁଞ୍ଜିଟେ ସବୁବେଳେ ହାତେ ଗୋଟେ ପାଣ୍ଠିଟେ ଥିବାର କଥା। ସେ ପାଣ୍ଠିରୁ ଆମେ ଆରାମସେ ଯେନ୍ ସମୟ ଆଗେ ଯେନ୍ଟା ଦରକାର ସେଟା ଆମେ ସହଜରେ କରିପାର୍ମା, ଚାଷ ଯେନ୍ଟାକି ଆମକେ ସହଜେ ହେଇପାର୍ମା। ଏତ୍କି ଯଦି ଆମେ ନଉଛୁଁ ଧାନ ଚାଷର ପ୍ରସ୍ତୁତିରେ, ଆର୍ ତ କେତେ ନା କେତେ କଥା ସବୁ ରହିଛେ, କିନ୍ତୁ ମୁଖ୍ୟ ମୁଖ୍ୟ ଦୁଇ ତିନିଟାକି ଠିକ୍ କରିକିରି ବି ଆମେ ଆଗ୍କେ ବଢ଼ି ପାର୍ମା।
1: ଶୁଣୁଥିଲେ ଚାଷର ହାଲ, ଉପସ୍ଥାପନା କୀର୍ତ୍ତନଦୀପ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ।

ଶୁଣୁଥିଲେ ପାରମ୍ପରିକ ଗୀତ। ଆଜି ଏଥିରେ ଶୁଣିଲେ ଛାନ୍ଦ। ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏଥରକ ସଚିତ୍ର ଆଖେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତା ସାହିର, ସଙ୍ଗୀତା ରବି।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଲେଖିଛି ନା ତୋର, କଣ୍ଠଦାନ କରିଛନ୍ତି ଇରା ମହାନ୍ତି। ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା, ସଙ୍ଗୀତ ବୈଦ୍ୟନାଥ ଦାସ।

ଏଥର କଥାଚିତ୍ର ମେଟ୍ରିକ୍ ଫେଲ୍ ଦ୍ୱୈତ କଣ୍ଠରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତ ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।

ଏଥର କଥାଚିତ୍ର ସୀତାରାମଙ୍କ ବାହାଘର, ଶିଳ୍ପୀ ହ୍ୟୁମାନ ସାଗର, ଗୀତ ସୁବ୍ରତ ସ୍ୱାଇଁ, ସଙ୍ଗୀତ କିଶନ କପାଡ଼ିଆ।

ଏଥରକ ଥା ଚିତ୍ର ଲଭ୍ ୟୁ ହମେସା। ଶିଳ୍ପୀ ଏ ହରିହରନ୍ ଏବଂ ସାଧନା ସରଗମ। ଗୀତ ଆନନ୍ଦ ବକ୍ସି। ସଙ୍ଗୀତ ଏ ଆର୍ ରେହମାନ୍।

ଏଥର କଥାଚିତ୍ର ସଲାମି କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ କୁମାର ସାନୁ। ଗୀତ ମଦନ ପାଲ, ସଙ୍ଗୀତ ନଦୀମ ଶ୍ରବଣ।

ଏଥରକ ସଚିତ୍ର ପେହଚାନ୍ ଶିଳ୍ପୀ ଅଭିଜିତ ଏବଂ କବିତା କୃଷ୍ଣମୂର୍ତ୍ତି, ଗୀତ ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ।

ପରବର୍ତ୍ତୀ କଥାଚିତ୍ର ମାସକ୍ କଣ୍ଠଦାନ କରିଛନ୍ତି ଅଭିଜିତ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ଗୌହର କାନପୁରୀ, ସଙ୍ଗୀତ ଶ୍ୟାମ ସୁରେନ୍ଦର।

କଥାଚିତ୍ର ଥିଲା ଦିୱାନା, କଣ୍ଠଦାନ କରିଥିଲେ କୁମାର ସାନୁ, ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ। ଏଥର କଥାଚିତ୍ର ଶର୍ମିଲି, କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତ ନିରଜ, ସଙ୍ଗୀତ ଏସ୍ ଟି ବର୍ମନ।

ବାତାୟନରେ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭକ୍ତ କବି ରାମଦାସ ବିରଚିତ ଦାଢ଼୍ୟତ ଭକ୍ତି। ଆଜି ଏଥିରେ ଶୁଣନ୍ତୁ ବିଶ୍ୱମ୍ବର ଦାସ ସମ୍ବାଦର ଦ୍ୱିତୀୟ ଭାଗ। ବେତାର ସମ୍ପାଦନା ଶ୍ରୀଚରଣ ଦାସ, ସଙ୍ଗୀତ ପ୍ରଫୁଲ୍ଲ ବେହେରା, ପ୍ରଯୋଜନା ଦୀପକ ସାମନ୍ତରାୟ। ଶିଳ୍ପୀମାନେ ହେଲେ ଦୁଃଖୀଶ୍ୟାମ ତ୍ରିପାଠୀ, ଇରା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ ଏବଂ ମନ୍ମଥ ମିଶ୍ର।

ପ୍ରଥମ ଭାଗରେ ଶୁଣୁଥିଲେ ବିଶ୍ୱମ୍ବର ଦାସଙ୍କ ପୁତ୍ର ବଳିର କରୁଣ କଥା। ଦ୍ୱିତୀୟ ଭାଗରେ ଶୁଣନ୍ତୁ ଈଶ୍ୱର କୃପାର ଚମତ୍କାରିତା ସମ୍ବନ୍ଧରେ।

ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ରହିଛି। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନି ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖଙ୍କୁ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍

0: ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେଉଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ ଦ୍ୱାରା 74 ଲକ୍ଷ କୃଷକ ଉପକୃତ ହୋଇଛନ୍ତି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଫେଡ୍ର ନିଲାମ ପୋର୍ଟାଲ୍ nafex.in ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଶ୍ରୀ ଶାହା ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟତାବାଦ ଏବଂ ଭାରତୀୟ ସଂସ୍କୃତି ରକ୍ଷା ଦିଗରେ ତାଙ୍କର ଅବଦାନକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା କରିଛନ୍ତି।
1: नाफेड ने एक प्रकार से nafex.in, दृष्टि, टीआरपी और नाफेड कल्याण, ये चार पहलों की शुरुआत की। तो वो क्रांतिकारी इसलिए कि नाफेड जो 2014 में बंद होने की कगार पर आ गया था, आज नाफेड ये सारी पहल कर 500 करोड़ के मुनाफे के साथ, 30,000 करोड़ के टर्नओवर के साथ देश के 74 लाख किसानों की सेवा कर रहा है।
0: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ ଦେଶ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି। କୃଷି କ୍ଷେତ୍ରରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି। ଶ୍ରୀ ଚୌହାନ କହିଛନ୍ତି କୃଷି ଉତ୍ପାଦନ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। 2014 ମସିହା ତୁଳନାରେ କୃଷି ଉତ୍ପାଦନ ପାଖାପାଖି 44% ବୃଦ୍ଧି ପାଇଛି। ସବୁଜ ବିପ୍ଳବ ସମୟ ତୁଳନାରେ ମଧ୍ୟ ଏବେ କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ପରିଲକ୍ଷିତ ହେଉଥିବା ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାକୁ ସ୍ୱାଗତ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଉଦ୍ବୋଧନ ଦେଇ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି ଏହି ପଦକ୍ଷେପ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ। ସେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ମୁକ୍ତକୁ ସ୍ୱାଗତ କରିଛନ୍ତି ଏବଂ ଏହା ସାର ଓ ରସାୟନ ସାମଗ୍ରୀର ଅଭାବକୁ ଦୂର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସମଗ୍ର ବିଶ୍ୱ ଏବେ ସାମରିକ ବିବାଦ, ଭୂ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଂକଟ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛି। ଶ୍ରୀ ଡୋଭାଲ ଦେଶ ସମ୍ମୁଖୀନ ହେଉଥିବା ନୂଆ ସୁରକ୍ଷା ଆତଙ୍କ ଏବଂ ଆହ୍ୱାନ ସମ୍ବନ୍ଧରେ ଅବଗତର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଇ ଶ୍ରୀ ଡୋଭାଲ କହିଛନ୍ତି ରାଷ୍ଟ୍ରୀୟ ସୀମାନ୍ତରେ ଅଣପାରମ୍ପରିକ ଆତଙ୍କ ଅତିକ୍ରମ କରିସାରିଲାଣି, ଏଣୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଗୁରୁତ୍ୱାରୋପ କରିଛନ୍ତି। ସମ୍ପ୍ରତି ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ପି ରାଧାକ୍ରିଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି ଡକ୍ଟର ମୁଖାର୍ଜୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଜଣେ ବୀର ଦେଶପ୍ରେମୀ ବୋଲି ବର୍ଷନା କରିଛନ୍ତି। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ନିର୍ଭୀକ ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଜଣେ ଦେଶପ୍ରେମୀ, ଜ୍ଞାନୀ ଏବଂ ସଂଗ୍ରାମୀ ବୋଲି ବର୍ଷନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସେ ତାଙ୍କର ଜୀବନ ଦେଶର ବିକାଶ ଦିଗରେ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସାହସ ଏବଂ ଜାତୀୟ ସ୍ୱାର୍ଥ ପାଇଁ ତାଙ୍କର ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ନିରନ୍ତର ପ୍ରେରଣା ଯୋଗାଇଦେବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ କୁରିଆନ୍ଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ନେଇ ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର ଏବଂ ମଦୁରାଇର 18 ସ୍ଥାନରେ ତଲାସୀ କରାଯାଇଛି। ଇଡି ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଅପରାଧୀ ଶାଖା କାର୍ଯ୍ୟାଳୟ ପକ୍ଷରୁ 2017 ମସିହାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ପୁଲିସ୍ ପକ୍ଷରୁ 2021 ମସିହାରେ ଏକ ଅଭିଯୋଗପତ୍ର ଦାଖଲ ହୋଇଥିଲା। ଅଯୋଧ୍ୟା ରାମ ମନ୍ଦିରକୁ ଦିଆଯାଇଥିବା ଦାନ ଅର୍ଥ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଦାନ କରାଯାଇଛି। ଲକ୍ଷ୍ନୌ ଡିଭିଜନାଲ୍ କମିଶନର ବିଜୟ ବିଶ୍ୱାସ ପନ୍ତ ଏହି ରିପୋର୍ଟକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦଙ୍କୁ ପ୍ରଦାନ କରିଛନ୍ତି। ସରକାରୀ ଭାବେ କୁହାଯାଇଛି ତଦନ୍ତ ଜାରି ରହିଛି ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚଳିତ ମାସ 13 ତାରିଖରେ ଏହି ମାମଲା ନେଇ ଏସ୍ଆଇଟି ଗଠନ କରାଯାଇଥିଲା। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଭିଯୋଗ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଏବଂ କୃଷି ଉପରେ ଏଲ୍ନିନୋର ପ୍ରଭାବ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ସଚିବ

0: ଜିଲ୍ଲାପାଳ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ସ୍ୱଳ୍ପ ବୃଷ୍ଟିପାତ, ବିକଳ୍ପ ଶସ୍ୟ ଯୋଜନା ଏବଂ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି, ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ କୃଷି ଏବଂ କୃଷକଙ୍କ ଉପରେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ପୂର୍ବକ ପଦକ୍ଷେପ ନେବା ସହ କୃଷକମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଲଣ୍ଡନଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 7ଟାରେ ଏହି ମ୍ୟାଚ୍ ଖେଳାଯିବ। 2024 ଚୀନ୍ର ହୁଲୁନ୍ବୁଇରେ ଏସୀୟ ଚାମ୍ପିୟନ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ବିଜୟ ହୋଇଥିଲା। ଗତ 10 ମଧ୍ୟରେ ଦୁଇ ଦଳ ପରସ୍କରକୁ ଭେଟିଥିବା 17 ମ୍ୟାଚ୍ ମଧ୍ୟରୁ ଭାରତ 15 ବିଜୟ ହାସଲ କରିବା ସହ 2 ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକାର ସାନ୍ତା କ୍ଲାରାଠାରେ ଅନୁଷ୍ଠିତ ଗ୍ରୁପ୍ ଜେ ମ୍ୟାଚ୍ରେ ଆଲଜେରିଆ ଜୋର୍ଡାନ୍କୁ 2-1 ପରାସ୍ତ କରିଛି। ସେହିପରି ନ୍ୟୁୟର୍କ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ନରୱେ ସେନେଗାଲକୁ 3-2 ପରାସ୍ତ କରିଛି। ଗତରାତିରେ ଆମେରିକାର ଆର୍ଲିଙ୍ଗଟନ୍ଠାରେ ହୋଇଥିବା ଗ୍ରୁପ୍ ଜେ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ପରାସ୍ତ କରିଛି। ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି 2 ଦେଇଛନ୍ତି, ଫଳରେ ଫିଫା ୱାର୍ଲ୍ଡ କପ୍ରେ ମେସି ଏପର୍ଯ୍ୟନ୍ତ ସର୍ବାଧିକ 18 ଗୋଲ୍ କରି ସଫଳତା ଅର୍ଜନ କରିଛନ୍ତି। ଫିଲାଡେଲଫିଆ ଷ୍ଟାଡିୟମ୍ଠାରେ ଆଜି ସକାଳେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ଫ୍ରାନ୍ସ ଇରାକକୁ 3-0 ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗ ଉପ ହିମାଳୟ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ କର୍ଣ୍ଣାଟକ ଉପକୂଳ, କୋଙ୍କଣ, ଗୋଆ, ଓଡ଼ିଶା ଏବଂ ତେଲଙ୍ଗାନାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present Padma Awards during second round of civil investiture ceremony at Rashtrapati Bhavan this evening. Home Minister Amit Shah says Shyama Prasad Mukherjee's dream realized with abrogation of Article 370. National Security Advisor Ajit Doval says opening of Strait of Hormuz will strengthen energy security around the world. Enforcement Directorate conduct searches at 18 places in Tamil Nadu in connection with alleged teacher recruitment exam manipulation case. Lionel Messi becomes the highest goal scorer in FIFA World Cup history, leads Argentina into knockout stage. And in hockey, India to face Pakistan in opening match of the FIH Pro League in London today. President Draupadi Murmu will present the Padma Awards at the second civil investiture ceremony at Rashtrapati Bhavan this evening. Padma Awards, one of the highest civilian awards of the country, are conferred in 3 categories, Padma Vibhushan, Padma Bhushan and Padma Shri. The President will confer 65 Padma Awards today. More from our correspondent.
2: This year, the government has announced a total of 131 Padma Awards. These include 5 Padma Vibhushan, 13 Padma Bhushan and 113 Padma Shri Awards. Among the awardees, 19 are women, while 16 individuals will be awarded posthumously. The Padma Awards, namely Padma Vibhushan, Padma Bhushan and Padma Shri, are amongst the highest civilian awards of the country. Tennis legend Vijay

0: ବାଲେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଓ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଗତକାଲି ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହିତ ସେଠାର ପ୍ରଶାସନ ସହ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଇଟ୍ ବ୍ୟବସ୍ଥା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,
1: ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏହି ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ। ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇପାରିବେ।
0: ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟିରେ ଉତ୍ତୀର୍ଣ୍ଣ ହୋଇନଥିବା କିମ୍ବା ଆଦୌ ଟିଇଟି ଦେଇନଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସୁପ୍ରିମକୋର୍ଟ ଆଉ 1 ବର୍ଷ ସୁଯୋଗ ଦେଇଛନ୍ତି। ଟିଇଟିରେ ଉତ୍ତୀର୍ଣ୍ଣ ହେବା ଅବଧିକୁ 2ରୁ 3 ବର୍ଷକୁ ବୃଦ୍ଧି କରାଯାଇଛି। 2028 ମସିହା ଅଗଷ୍ଟ ମାସ 31 ତାରିଖ ସୁଦ୍ଧା ଟିଇଟି ପାସ୍ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆଉ 5 ଦିନ ମଧ୍ୟରେ ଶେଷ ହେବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ 99.86% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ 86%ରୁ ଅଧିକ ଫର୍ମଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଅଧୀନରେ ଥିବା 3ଟି ନିର୍ବାଚନ ମଣ୍ଡଳୀରେ 90%ରୁ ଅଧିକ ପରିଗଣନା ଫର୍ମ, ସୋରଡ଼ା ନିର୍ବାଚନ ମଣ୍ଡଳୀରେ 93%ରୁ ଅଧିକ ପରିଗଣନା ଫର୍ମ ବଣ୍ଟନ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ଓଡ଼ିଶାର 10ଟି ବିଦ୍ୟାଳୟ ଜାତୀୟ ସ୍ୱୀକୃତିକୁ ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପ୍ରାୟ 20ଟି ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନାମ ପଠାଯାଇଥିଲା। ପ୍ରତ୍ୟେକ ପୁରସ୍କାରପ୍ରାପ୍ତ ବିଦ୍ୟାଳୟକୁ ନଗଦ 1 ଲକ୍ଷ ଟଙ୍କା ସ୍ୱୀକୃତି ପ୍ରମାଣପତ୍ର ସହିତ 3ଦିନିଆ ବାହ୍ୟ ପରିଦର୍ଶନରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଆଜି ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ବଳିଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଶ୍ୟାମପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅତୁଳନୀୟ ସାହସ ଓ ପ୍ରୟାସ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ର ନିର୍ମାଣରେ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ

ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ପ୍ରତୀକ, ମହାନ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ତଥା ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପ୍ରତି ତାଙ୍କର ବଳିଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାର ସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ଜୁଲାଇ ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା କରିବା ନେଇ ଦିନଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9:30-11:30 ମଧ୍ୟରେ ପ୍ରଥମ ପେପର ଏବଂ ଅପରାହ୍ନ 2:30-4:30 ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ। ଅନ୍ୟପକ୍ଷରେ ଚଳିତ ମାସ 28 ତାରିଖରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଆର୍ଆଇ ଅମିନ ପରୀକ୍ଷାସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକଗୁଡ଼ିକୁ ତ୍ରୁଟିଶୂନ୍ୟ ଭାବେ ପିଲାମାନଙ୍କ ପାଖରେ ପହଞ୍ଚାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ପୁସ୍ତକର ପ୍ରକାଶନର ସମ୍ପାଦନା ମଣ୍ଡଳୀ ଦ୍ୱାରା ତ୍ରୁଟି ସଂଶୋଧନ କରାଯାଇଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାପିବା ପାଇଁ ସରକାର ଯୋଜନା କରୁଛନ୍ତି। ସଂଶୋଧିତ ପୁସ୍ତକଗୁଡ଼ିକରେ ଡିଜିଟାଲ ବାରକୋଡ୍ ସ୍ଥାନିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲାର ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ 4 ଗ୍ରାମର 237 ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦରେ 255,26,49,028 ଟଙ୍କା ବଣ୍ଟନ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋଦାବରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆତ୍ମସୁରକ୍ଷା ପ୍ରଶିକ୍ଷକ ଶକ୍ତିଶ୍ରୀ ସଂଯୋଜକ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରୀମାନଙ୍କୁ ଅପ୍ରତ୍ୟାଶିତ ଆପାତକାଳୀନ ପରିସ୍ଥିତିରେ ଧୈର୍ଯ୍ୟ, ସାହସ ଓ କୌଶଳ ପ୍ରୟୋଗ କରି ଆତ୍ମସୁରକ୍ଷା ପାଇଁ ସଚେତନ ରହିବା ନେଇ ପରାମର୍ଶ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିଠାରେ ସର୍ବାଧିକ 72 ମିଲିମିଟର ବର୍ଷା ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ବାମରାଠାରେ 64.4 ମିଲିମିଟର ଏବଂ କୋରାପୁଟଠାରେ 51 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ହେଉଛନ୍ତି ପ୍ରଶାନ୍ତ କୁମାର ସାମଲ। ସେ ଗାଇଛନ୍ତି ପୁରାତନ ରଚନାରୁ।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ପାରମ୍ପରିକ ଗୀତରେ କେତୋଟି ଛାନ୍ଦ କାର୍ଯ୍ୟକ୍ରମର ଶେଷରେ ଗୀତଟିକୁ ଗାଇଛନ୍ତି ସଙ୍ଗୀତା ମହାପାତ୍ର ଏବଂ ଗୀତାରାଣୀ ଦାସ ପୁରାତନ ରଚନାରୁ।

ଶୁଣୁଥିଲେ ପାରମ୍ପରିକ ଗୀତରେ ଛାନ୍ଦ। ଆଜିର କଣ୍ଠଶିଳ୍ପୀମାନେ ଥିଲେ କୃଷ୍ଣଚନ୍ଦ୍ର ରାୟ, ପ୍ରଶାନ୍ତ କୁମାର ସାମଲ, ସଙ୍ଗୀତା ମହାପାତ୍ର ଏବଂ ଗୀତାରାଣୀ ଦାସ। ଏଥର ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ହିନ୍ଦୀ ଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ସାଧନା ସରଗମ, ଗୀତିକାର ଡକ୍ଟର ଅଜୟ ପ୍ରସୁନ, ସଙ୍ଗୀତ ଉତ୍ତମ ଚାଟ୍ଟର୍ଜୀ।

ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମର ଶେଷରେ ପୁରାତନ ରଚନାରୁ ଗୀତଟିକୁ ଗାଇଛନ୍ତି ଜଗଜିତ୍ ସିଂ, ସଙ୍ଗୀତ ଲତାଜୀ ପ୍ରେମ୍ ଜ।

ପ୍ରଚାର କଲୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ହିନ୍ଦୀ ଭକ୍ତି ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସାଧନା ସରଗମ ଏବଂ ଜଗଜିତ ସିଂ। ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

ଅନିବାର୍ଯ୍ୟ କାରଣବଶତଃ ଆପଣମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ହିନ୍ଦୀରେ ସମ୍ବାଦ ଶୁଣିପାରି ନାହାନ୍ତି, ସେଥିପାଇଁ ଆମେ ଦୁଃଖିତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ କହି ରଖୁଛୁ ଚଳିତ ଅଧିବେଶନର।

ଚଳିତ ଅଧିବେଶନରେ ଆଉ ଅଳ୍ପ ସମୟ ପରେ ସନ୍ଧ୍ୟା 6:10ରେ ପ୍ରଚାର କରିବୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଭକ୍ତିଗୀତ। ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ରିଲେ କରିବୁ ଆକାଶବାଣୀ କଟକରୁ ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଜିଲ୍ଲା ହାଲଚାଲ ରାତି 7:25। ଆଜି ଏଥିରେ ରହିଛି ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ପ୍ରଚାର କରିବୁ ରାତି 7:30। ଆଜି ଏଥିରେ ପ୍ରଥମେ ରହିଛି ହରିହର ନାୟକ ଅବସରପ୍ରାପ୍ତ ଯୁଗ୍ମ କୃଷି ନିର୍ଦ୍ଦେଶକ ଭୁବନେଶ୍ୱରଙ୍କ ଆଲୋଚନା ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତି ସମ୍ପର୍କରେ। ପରେ ପରେ ଆମର ଜଣେ ସଫଳ ଚାଷୀ ଗ୍ରାମ ଗୌରେନ୍ ମୁଣ୍ଡା ଗାଇସିଲେଟ ଜିଲ୍ଲା ବରଗଡ଼ର ଇନ୍ଦ୍ରାମଣି ବାରିକ ତାଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ। ଶବ୍ଦସୁଧା କାର୍ଯ୍ୟକ୍ରମ ରାତି 8:00। ଏଥିରେ ରହିଛି ଗୋବର୍ଦ୍ଧନ ଭୋଇଙ୍କ କବିତା ଆବୃତ୍ତି। ଧାରାବାହିକ ତୁଳସୀ ରାମାୟଣର 68ତମ ଭାଗ ପ୍ରଚାର କରିବୁ ରାତି 8:15। ରାତି 8:25 ପ୍ରଚାର କରିବୁ ହିନ୍ଦୀ ଭକ୍ତିଗୀତଟିଏ। ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆଞ୍ଚଳିକ ଗୀତ ଶୁଣିପାରିବେ ରାତି 8:30। ରାତି 9:15ରୁ ରାତି 10:00 ବିବିଧ ଭାରତୀ କାର୍ଯ୍ୟକ୍ରମ। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 10:00। ରାତି 10:30ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ରହିଛି ଉସ୍ତାଦ ଅମଜଦ ଅଲି ଖାଁଙ୍କ ସୌରତ ବାଦନ। ଏଥର କହି ରଖୁଛୁ ଆଗାମୀକାଲିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ଆମର ପ୍ରାତଃ ଅଧିବେଶନରେ 6:05 ଆରାଧନା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ, 6:30ରେ ଆମ ପରିବେଶ, ଏଥିରେ ରହିଛି ମହମ୍ମଦ ରଫ୍ଙ୍କ

ସଂକ୍ଷିପ୍ତ ଆଲୋଚନା ବିପର୍ଯ୍ୟୟମୁଖୀ ଗ୍ରାମ୍ୟ ପରିବେଶ ସମ୍ପର୍କରେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 490ତମ ଭାଗ ପ୍ରଚାର କରିବୁ ସକାଳ 6:35ରେ 7:25 ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ ବିହନ କିଣିବା ଆଗରୁ କିଛି ଜାଣିବା କଥା ଇଏ ହେଉଛି ଆଗାମୀକାଲିର ଚାଷରହାଲ କାର୍ଯ୍ୟକ୍ରମର ବିଷୟବସ୍ତୁ ପ୍ରଚାରିତ ହେବ 7:35। 7:40 ଗୋସ୍ୱାମୀ ତୁଳସୀଦାସକୃତ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ ପାରମ୍ପରିକ ଗୀତରେ ଚମ୍ପୁ ପ୍ରଚାର କରିବୁ 7:50। 8:30 ହିନ୍ଦୀ କଥାଚିତ୍ରର ଗୀତ 8:45 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ। ଇଏ ଥିଲା ଶ୍ରୋତାବନ୍ଧୁ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଭକ୍ତି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ଅଶୋକ ବଳ, ଗୀତିକାର ନବ ମିଶ୍ର।

ଜୟ ଜଗନ୍ନାଥ ଭକ୍ତବୃନ୍ଦ ଜୟ ଜଗନ୍ନାଥ। ବଡ଼ଦେଉଳ ଛାଡ଼ି ଶ୍ରୀମନ୍ଦିର ଛାଡ଼ି ମହାପ୍ରଭୁ ଜଗନ୍ନାଥ ଆସିଛନ୍ତି ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ। ଅପୂର୍ବ ଦୃଶ୍ୟ, ପଟାନ୍ତର ନାହିଁ ଜଗନ୍ନାଥଙ୍କର। କେତେବେଳେ ଜଗନ୍ନାଥଙ୍କୁ ଭକ୍ତମାନେ କୁଣ୍ଡଉଛନ୍ତି, କେତେବେଳେ ଜଗନ୍ନାଥ ନିଜେ ଭକ୍ତଙ୍କୁ ପ୍ରେମରେ କୁଣ୍ଡେଇ ପକାଉଛନ୍ତି। ଏ ହେଉଛି ଆନନ୍ଦ ପ୍ରକାଶ। ଏଠି ଦୁଃଖ ନାହିଁ, ଏଠି ଦୁଃଖ ନାହିଁ। ଆନନ୍ଦରେ ଭକ୍ତ ରଥ ଟାଣୁଛି, ଜଗନ୍ନାଥ ଆନନ୍ଦରେ ଗଡ଼ି ଯାଉଛି। ତେଣୁ ଭକ୍ତ କ'ଣ କହେ, ଆରେ ଧର ଧର ବାଇ।

ଗୀତଟିକୁ ଗାଇଥିଲେ ଭିକାରୀ ଚରଣ ବଳ। ଏଥିସହିତ ଏଇଠି ଶେଷ କରୁଛୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଅଶୋକ ବଳ, ଅରବିନ୍ଦ ମୁଦୁଲି,

0: ନମିତା ଅଗ୍ରୱାଲ ଏବଂ ଭିକାରୀ ଚରଣ ବଳ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଏଥର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ।
1: ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ସରକାରୀ ପରିସଂଖ୍ୟାନ ସାମାଜିକ ଏବଂ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତିକୁ ରେକର୍ଡ କରିବାରେ, କେଉଁ ସ୍ଥାନରେ ନୀତି ପ୍ରଭାବ ପକାଇବା ଆବଶ୍ୟକ ସ୍ଥିର କରିବାରେ, ନୀତିରେ କେତେ ପରିମାଣର ପରିବର୍ତ୍ତନ ଆବଶ୍ୟକ ଆକଳନ କରିବାରେ, ଏକ ନିର୍ଦ୍ଦିଷ୍ଟ ନୀତି ଭଲ କାମ କରୁଛି କି ନାହିଁ ଚିହ୍ନଟ କରିବାରେ ଏବଂ ଏଥିରେ ଜଡ଼ିତ ଆନୁମାନିକ ଖର୍ଚ୍ଚ ଆକଳନ କରିବାରେ ସହାୟକ। ଏକ ଦୃଢ଼ ପରିସଂଖ୍ୟାନର ଭିତ୍ତିଭୂମି ନିର୍ଭର କରେ ସରକାରୀ ଗଣନାକାରୀ ଏବଂ ସର୍ବେକ୍ଷଣକାରୀଙ୍କୁ ତଥ୍ୟର ସ୍ଥିତିକୁ ସଠିକ୍ ଏବଂ ନିରପେକ୍ଷ ଭାବରେ ରିପୋର୍ଟ କରିବାରେ ଲୋକଙ୍କର ସହଯୋଗ ଉପରେ। ଯଦି ଅର୍ଥନୈତିକ ଓ ସାମାଜିକ ନୀତିର ସଫଳତା ସଠିକ୍ ପରିସଂଖ୍ୟାନ ଉପରେ ନିର୍ଭର କରେ, ତେବେ ଏହି ସଫଳତାର ମୂଳ ହେଉଛି ପରିସଂଖ୍ୟାନ ସଂଗ୍ରହ କରିବା ପ୍ରକ୍ରିୟାରେ ଲୋକଙ୍କ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ। ଆଜି ଭାରତ ସରକାରଙ୍କର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ଅନେକ ବଡ଼ ଧରଣର ଡାଟା ସେଟ୍ ଏବଂ ପରିସଂଖ୍ୟାନ ସର୍ବେକ୍ଷଣ କରାଯାଉଛି। ଏହାର ଉଦାହରଣ ହେଉଛି ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଟାଇମ୍ ୟୁଜ୍ ସର୍ଭେ, ଆନୁଆଲ୍ ସର୍ଭେ ଅଫ୍ ଇନ୍କର୍ପୋରେଟେଡ୍ ସର୍ଭିସେସ୍ ସେକ୍ଟର ଏଣ୍ଟରପ୍ରାଇଜେସ୍, ଆନୁଆଲ୍ ସର୍ଭେ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ, ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ, ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ନୀତିର ସଫଳ କାର୍ଯ୍ୟାନ୍ୱୟନରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ଭାରତ ସରକାରଙ୍କର ମିନିଷ୍ଟ୍ରି ଅଫ୍ ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ୍ ଦ୍ୱାରା ଅନେକ ବଡ଼ ଧରଣର ପରିସଂଖ୍ୟାନ ସର୍ବେକ୍ଷଣ କରାଯାଉଛି। ଏହାର ଉଦାହରଣ ହେଉଛି ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଟାଇମ୍ ୟୁଜ୍ ସର୍ଭେ, ଆନୁଆଲ୍ ସର୍ଭେ ଅଫ୍ ଇନ୍କର୍ପୋରେଟେଡ୍ ସର୍ଭିସେସ୍ ସେକ୍ଟର ଏଣ୍ଟରପ୍ରାଇଜେସ୍, ଆନୁଆଲ୍ ସର୍ଭେ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ, ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ, ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ନୀତିର ସଫଳ କାର୍ଯ୍ୟାନ୍ୱୟନରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ସମସାମୟିକ ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଏବଂ ଅନ୍ୟାନ୍ୟ ଡିବିଟି ଯୋଜନା ଭଳି ନୀତି ଏବଂ କାର୍ଯ୍ୟକ୍ରମର ସଫଳତା ଅତିକମ୍ରେ ଦୁଇଟି କାରଣ ଉପରେ ନିର୍ଭର କରିଥାଏ, ସାମାଜିକ ଆର୍ଥିକ ପରିସଂଖ୍ୟାନର ରଣନୈତିକ ଉପଯୋଗ ଏବଂ ଏଭଳି ଯୋଜନାର କାର୍ଯ୍ୟାନ୍ୱୟନରେ ଜନଭାଗିଦାରୀ। ଏହା ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାରେ ଏବଂ ଲିକେଜ୍ ଉଲ୍ଲେଖନୀୟ ଭାବରେ ହ୍ରାସ କରିବାରେ ସାହାଯ୍ୟ କରିଛି। ଭାରତରେ ସଠିକ୍ ପରିସଂଖ୍ୟାନରେ ଯୋଗଦାନ କରିବାରେ ଆମର କର୍ତ୍ତବ୍ୟକୁ ଆମେ ବୁଝିବା, ଯାହା ଉନ୍ନତ ନୀତି ନିର୍ଦ୍ଧାରଣ ଏବଂ କାର୍ଯ୍ୟକାରିତା ମାଧ୍ୟମରେ ଆମ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧିର ଫଳାଫଳ ଦେବ।

ଶୁଣୁଥିଲେ ଆଲୋଚନା ଯୋଜନାର ସଫଳ ରୂପାୟନରେ ନିର୍ଭୁଲ ପରିସଂଖ୍ୟାନର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଭାରତ ସରକାରଙ୍କ ଭାରତୀୟ ଅର୍ଥନୈତିକ ସେବାରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଂଶୁମାନ କାମିଲା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଏବଂ ଚରଣ ହେମ୍ବ୍ରମ କଲେ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଏବଂ 57 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ଶିକ୍ଷା ସଦନଠାରେ ଆସନ୍ତା 9 ତାରିଖରେ ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକୃତ ଅନୁମତିପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିବେ। ଏଥିରେ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକୁ ଜାତୀୟ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ। ଏହାସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ 30ଟି ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ସହ ଆମ୍ବୁଲାନ୍ସ ମୁତୟନ କରାଯିବ। ସେହିପରି ଜଳ ବିଶୋଧନାଗାର ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବ। 14ଟି ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ପମ୍ପ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ ସ୍ଥଳ, ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯିବ। ବିଦ୍ୟୁତ୍ ବିଭାଗ ପକ୍ଷରୁ 3ଟି ଗ୍ରିଡ୍ ଷ୍ଟେସନ୍ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ 370ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସୁରକ୍ଷା ବ୍ୟବସ୍ଥା ପାଇଁ 220 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9ଟାରୁ 11:30 ମଧ୍ୟରେ ପ୍ରଥମ ପତ୍ର ଏବଂ ଅପରାହ୍ନ 2ଟାରୁ 4:30 ମଧ୍ୟରେ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଖରିଫ ଋତୁ ଏବଂ ଏଲ୍ନିନୋ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରି

0: 92% ରହିବ ବୋଲି ପୂର୍ବାନୁମାନ କରିଥିବାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଆଦି 8ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି, କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ 57,88,000 ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରାଯାଇଛି। ଏଥିପାଇଁ ରିହାତି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ 14,350 କ୍ୱିଣ୍ଟାଲର ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏଥିସହିତ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ କ୍ଷେତ ବଞ୍ଚାଅ ଅଭିଯାନ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ସଜାଗ ରହିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥ ନିର୍ମାଣ କରାଯିବ। ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକରେ ବଳିଦାନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଳିଦାନ ଦିବସ ଅବସରରେ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭୁବନେଶ୍ୱରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ ବୌଦ୍ଧଠାରେ ବଳିଦାନ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତଙ୍କ ଉପସ୍ଥିତିରେ ଏହି ପାଟ ହସ୍ତାନ୍ତର କରାଯାଇଛି। 1981 ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ପ୍ରତିବର୍ଷ ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଏହି ପାଟ ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋରି, ପଇତା, ରାକ୍ଷୀ ଆଦି ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥାଏ। ଯାଜପୁରସ୍ଥିତ ମହାରାଜା ଯଯାତି କିଶୋରୀ ମେଡିକାଲ କଲେଜ ହସ୍ପିଟାଲରେ ଜିଲ୍ଲାପାଳ ଏକାଧିକ ନୂତନ ଚିକିତ୍ସା ସେବାର ଉଦ୍ଘାଟନ କରିଛନ୍ତି। ଇକୋ ମାମୋଗ୍ରାଫି, ଶଲ୍ୟ ଚିକିତ୍ସା, ବହିର୍ବିଭାଗ, ଏଣ୍ଡୋସ୍କୋପି ଆଦି ବିଭିନ୍ନ ଅତ୍ୟାଧୁନିକ ସୁବିଧାକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ସମସ୍ତ ସ୍ୱାସ୍ଥ୍ୟ ସୁବିଧା ନିୟମିତ ଖୋଲା ରହିବା ସହ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମରେ ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ନୂତନ ଖାଉଟି କାର୍ଡ ବିତରଣ ଆରମ୍ଭ ହୋଇଛି। ଏହି କାର୍ଡ ମାଧ୍ୟମରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। 77ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ 46,980 ଜଣ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। ରାୟଗଡ଼ା ପୌରପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଜନକଲ୍ୟାଣ ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ 123 ଜଣ ନୂତନ ଉଠାଦୋକାନୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ନିଶାମୁକ୍ତ ଭାରତ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ 200ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଦଯାତ୍ରା ସହର ପରିକ୍ରମା କରି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲା। ମାଲକାନଗିରି ଜିଲ୍ଲାପାଳ ସ୍ଥାନୀୟ ଯୁବପିଢ଼ି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମୌସୁମୀର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସଞ୍ଜୀବ ଦ୍ୱିବେଦୀ କହିଛନ୍ତି,
1: ओडिशा को आज कवर कर लिया है। आज हमारा मानसून जो है एडवांस होने के बाद पूरा होल उड़ीसा के 30 के 30 डिस्ट्रिक्ट जो है कवर हो गए हैं। बिहार से लेके एक नॉर्थ वेस्ट बे ऑफ बंगाल तक एक ट्रफ जा रही है जो कि समुद्र सतह से 1.5 किलोमीटर ऊंचाई पर है और वह झारसुगुड़ा, गंगेटिक वेस्ट बंगाल और उड़ीसा के ऊपर से होती जा रही है जहां पे एक्टिविटी रहेगी बारिश की। तो जिसमें फोरकास्ट में डे वन में रेनफॉल डिस्ट्रीब्यूशन होल उड़ीसा में स्कैटर रहने की संभावना है।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି।

0: ଶ୍ରୀ ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଓ ଚରଣ ହେମ୍ରମ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଦେଶର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ବିଶ୍ୱ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର 6.3% ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏହା 7.8% ବୃଦ୍ଧି ପାଇଥିଲା। ଏଭଳି ପରିବର୍ତ୍ତନ ଭାରତକୁ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ମାନ୍ୟତା ପ୍ରଦାନ କରିଛି। କୌଶଳପୂର୍ଣ୍ଣ ସଂସ୍କାର, ଦକ୍ଷ ମାନବ ସମ୍ବଳ ଏବଂ ନୀତିଗତ ପଦକ୍ଷେପ ଦ୍ୱାରା ଏହି ସଫଳତା ସମ୍ଭବ ହୋଇପାରିଛି। ଅର୍ଥନୈତିକ ସମୃଦ୍ଧି, ଅନ୍ତର୍ଭୁକ୍ତି ଅଭିବୃଦ୍ଧି, ସାମାଜିକ ଉନ୍ନତି, ପରିବେଶଗତ ଦୃଢ଼ତା ଏବଂ ସ୍ୱଚ୍ଛ ଶାସନର ଦୃଷ୍ଟିକୋଣ ନେଇ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଏ ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଦେଶର ଅଭିବୃଦ୍ଧି ବ୍ୟକ୍ତିଗତ ବ୍ୟବହାର ଏବଂ ଯୁବବର୍ଗଙ୍କ ସୃଜନଶୀଳତାକୁ ପ୍ରତିପାଦନ କରୁଛି। ଘରୋଇ ଆବଶ୍ୟକତାର ଚାହିଦା ବୃଦ୍ଧି ଦେଶର ଅର୍ଥନୈତିକ ଗତିଶୀଳତାକୁ ସଶକ୍ତ କରିଛି। UPI ଏବଂ ଇ କମର୍ସ ଭଳି ପ୍ଲାଟଫର୍ମ ଡିଜିଟାଲ ବିପ୍ଳବକୁ ଅଧିକ ସୁଦୃଢ଼ କରିବା ସହିତ Tier 2 and Tier 3 ସହରଗୁଡ଼ିକରେ ଖୁଚୁରା ବ୍ୟବସାୟକୁ ଅଧିକ ବ୍ୟାପକ କରିଛି। ପାର୍ବଣ ଋତୁରେ GST ସଂଗ୍ରହ ବୃଦ୍ଧି ବର୍ଦ୍ଧିତ ଘରୋଇ ଚାହିଦା ବୃଦ୍ଧିକୁ ପ୍ରତିଫଳନ କରୁଛି। ଦେଶର ଜନସଂଖ୍ୟାଗତ ସୁବିଧା ଅର୍ଥନୈତିକ ଅଭିବୃଦ୍ଧି ମାର୍ଗରେ ଏକ ପ୍ରମୁଖ ଅବଦାନ ପ୍ରଦାନ କରୁଛି। ସମାଜର ବିଭିନ୍ନ ସ୍ତରର ଲୋକ ଦେଶର ଅଭିବୃଦ୍ଧିଶୀଳ ଅର୍ଥନୀତିରେ ନିଜର ଯୋଗଦାନ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ପଦକ୍ଷେପ ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। ଦେଶର ଯୁବଶକ୍ତି ଉତ୍ପାଦକତାରେ ପରିଣତ ହେଉଥିବା ବେଳେ ମହିଳା ଶ୍ରମଶକ୍ତି ଦ୍ରୁତଗତିରେ ବୃଦ୍ଧି ପାଉଛି। ଦେଶର ବର୍ଦ୍ଧିତ ଅନ୍ତର୍ଭୁକ୍ତି ସମ୍ପନ୍ନ ଶ୍ରମଶକ୍ତିକୁ ଏହା ପ୍ରତିପାଦନ କରୁଛି। ଷ୍ଟାର୍ଟଅପ୍ କ୍ଷେତ୍ର ବ୍ୟାପକ ହେବା ଏହାର ଅନ୍ୟତମ ଉଦାହରଣ। ପ୍ରାୟ 2 ଲକ୍ଷ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱସ୍ତରରେ ନବସୃଜନ କ୍ଷେତ୍ରରେ ତୃତୀୟ ସ୍ଥାନରେ ପହଞ୍ଚିଛି। ନିରନ୍ତର ନିବେଶ ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ର ଦେଶର ଜନସଂଖ୍ୟାଗତ ଲାଭାଂଶକୁ ଉପଯୋଗ କରିପାରୁଛି, ଫଳରେ ସାମାଜିକ ସୁରକ୍ଷା କ୍ଷେତ୍ର ଅଧିକ ସଶକ୍ତ ହେଉଛି। ଦେଶର ରପ୍ତାନୀ କ୍ଷେତ୍ରରେ ଅଭିବୃଦ୍ଧି ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ପ୍ରମାଣିତ କରୁଛି। ରପ୍ତାନୀ କ୍ଷେତ୍ରରେ ପାଖାପାଖି 14% ବୃଦ୍ଧି ଏହାକୁ ପ୍ରତିଫଳିତ କରୁଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଏବଂ ଉତ୍ପାଦକ ଭିତ୍ତିକ ପ୍ରୋତ୍ସାହନ ଯୋଜନା PLI ଦେଶର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଓ ରପ୍ତାନୀକୁ ବହୁଗୁଣରେ ବିସ୍ତାର କରିଛି। ରପ୍ତାନୀ ଅଭିବୃଦ୍ଧିରେ ମୋବାଇଲ ଫୋନ୍ ଏକ ପ୍ରମୁଖ କ୍ଷେତ୍ର ଭାବେ ଉଭାଉଛି। ଔଷଧ ଏବଂ ବୈଷୟିକ ସାମଗ୍ରୀର ରପ୍ତାନୀ ବୃଦ୍ଧି ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ଭୂମିକାକୁ ସୁଦୃଢ଼ କରିଛି। 2030 ସୁଦ୍ଧା ଦେଶର ଉତ୍ପାଦ ଏବଂ ଶିଳ୍ପ କ୍ଷେତ୍ର 25% ବୃଦ୍ଧି ଘଟିବା ନେଇ ଲକ୍ଷ୍ୟ ରଖାଯାଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ PLI ପଦକ୍ଷେପ ଏ କ୍ଷେତ୍ରକୁ ସକାରାତ୍ମକ ଗତିଶୀଳତା ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ଦେଶକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ଉତ୍ପାଦନ କ୍ଷେତ୍ରରେ ପରିଣତ କରିଛି। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ମଧ୍ୟ ଅଧିକ ହୋଇଛି। ଦ୍ରବ୍ୟ ଓ ସେବାକର GST ସଂସ୍କାର ଦେଶରେ ଏକ ସୁଗମ ଜାତୀୟ ବଜାର ସୃଷ୍ଟି କରିପାରିଛି। ଏଭଳି ପଦକ୍ଷେପ ଟିକସ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ତଥା ପରିଚାଳନାଗତ ଦକ୍ଷତାକୁ ବୃଦ୍ଧି କରିଛି, ଫଳରେ ବ୍ୟବସାୟ କ୍ଷେତ୍ର ଅଧିକ ସହଜ ଓ ସରଳ ହୋଇପାରିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ, ଇଲେକ୍ଟ୍ରୋନିକ୍ସ ରସିଦ ଏବଂ ସରଳ ରିଟର୍ଣ୍ଣ ଦାଖଲ ଭଳି ପଦକ୍ଷେପ ରାଜସ୍ୱ ସ୍ଥିରତା ଏବଂ ଉନ୍ନତ କାର୍ଯ୍ୟାନ୍ୱୟନକୁ ସହଯୋଗ ପ୍ରଦାନ କରିଛି। ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ସୀମା ବୃଦ୍ଧି, ବଜାର ବିକାଶ ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ ବ୍ୟବସ୍ଥାକୁ ଅଧିକ ସହଜ କରିପାରିଛି। ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା 4 ଶ୍ରମ କୋଡ୍ ଶ୍ରମ କ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ଆଶାୟୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ଏଭଳି ନୂତନ ପଦକ୍ଷେପ ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଛି। ଦେଶର ଶକ୍ତି କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଘଟିଛି। ନବୀକରଣୀୟ ଶକ୍ତି ସାମର୍ଥ୍ୟ ବ୍ୟାପକ ହୋଇଛି। ସୌରଶକ୍ତି ଉତ୍ପାଦନ ଏବଂ ସବୁଜ ହାଇଡ୍ରୋଜେନ୍ ନବସୃଜନ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛି। 2030 ସୁଦ୍ଧା ଦେଶର ଅଣୁ ଜୀବାଶ୍ମ ଶକ୍ତି କ୍ଷେତ୍ର 500 GW ଏବଂ 2027 ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ।

0: ରଖାଯାଇଛି। ତେବେ ଭାରତର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଯାତ୍ରା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ନବୀକରଣୀୟ ଶକ୍ତି ପ୍ରସାର, ଜଳବାୟୁ ପରିବର୍ତ୍ତନ ଆଧାରିତ ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ମାଧ୍ୟମରେ ହାସଲ ହୋଇଥିବା ଦ୍ରୁତ ଅଭିବୃଦ୍ଧି ଦୀର୍ଘକାଳୀନ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେଶର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର ଶ୍ରୋତବନ୍ଧୁ, ସନ୍ଧ୍ୟା 7ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି, ମୁଁ ମହେଶ୍ୱର ସାହୁ। ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ତିନି ଓଡ଼ିଆ। ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ରମ ଏବଂ କଳା ପାଇଁ ସୀମାଞ୍ଚଳ ପାତ୍ର ଓ ଶରତ କୁମାର ପାତ୍ରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ ତିନି ମାସରେ 5.4% ହୋଇଥିବା ନେଇ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ଜାତୀୟ ମହିଳା କ୍ରିକେଟରେ ସ୍ଥାନ ପାଇଛନ୍ତି ବଲାଙ୍ଗୀର ଝିଅ ଅନନ୍ୟା ମିଶ୍ର। 23 ବର୍ଷରୁ କମ୍ ମହିଳା ହାଇ ପରଫର୍ମାନ୍ସ କ୍ୟାମ୍ପରେ ସାମିଲ ହୋଇଛନ୍ତି ଅନନ୍ୟା। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଖରିଫ 2026 ପାଇଁ ପ୍ରସ୍ତୁତି ଏବଂ ଏଲ୍ ନିନୋର ପ୍ରଭାବର ମୁକାବିଲା ପାଇଁ ରାଜ୍ୟର ରଣନୀତି ସମୀକ୍ଷା କରିଛନ୍ତି। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସ୍ତନ କର୍କଟର ପ୍ରାଥମିକ ଚିହ୍ନଟ ଏବଂ ନିଦାନ ପାଇଁ ମାମୋଗ୍ରାଫି ୟୁନିଟ୍ ସ୍ଥାପନ କରାଯାଇଛି। ପ୍ରଶାସନ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ ପକ୍ଷରୁ 380

ପୁରୀ ରଥଯାତ୍ରାକେ ସୁରୁଖୁରୁତି କରବାର୍ ଲାଗି ଆଇନ ମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଲା ସମନ୍ୱୟ ବୈଠକ। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜ ନୂଆଦିଲ୍ଲୀ ନ 2 କେପ୍ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍। ଏହି କ୍ଷେପେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଆଉ 56 ପଦ୍ମଶ୍ରୀ ସମ୍ମାନୀ ସମ୍ମାନିତ କରିଛନ୍। ଏହି କ୍ଷେପେ ଓଡ଼ିଶାର 3 ପଦ୍ମଶ୍ରୀ ସମ୍ମାନିତ କରାଯାଇଛି। କଳାକ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ସୀମାଞ୍ଚଳ ପାତ୍ର, ଅଶରତ କୁମାର ପାତ୍ର ଆଉ ସାହିତ୍ୟ ଆର୍ ଶିକ୍ଷା କ୍ଷେତ୍ର ଲାଗି ଚରଣ ହେମ୍ରମଙ୍କୁ ପଦ୍ମଶ୍ରୀ ଦିଆଯାଇଛି। ଇନୁ ଜଣାଇ ଦିଆଯାଉଛି ଯେ ଆଗନୁ ରାଷ୍ଟ୍ରପତି ଗଲା ମାସର 25 ଦିନ ପହିଲା କ୍ଷେପ୍ତି 66 ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଇତି ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ସାହିତ୍ୟ ଆଉ ଶିକ୍ଷା କ୍ଷେତ୍ରଟି ସମ୍ମାନିତ କରାଯାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ଜୀବନ ହରାଇଥିବା ଓଡ଼ିଆ ଶ୍ରମିକମାନଙ୍କର ପରିବାର ଲୋକର ଲାଗି 1,000,000 ରାଜ୍ୟ ସରକାର 4,00,000-10,00,000 ଟଙ୍କାକେ ବଢ଼େଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାତି ଜୀବନ ହରାଇଥିବା ଶ୍ରମିକମାନଙ୍କର ପରିବାର ଲୋକର ପ୍ରତି ସମ୍ବେଦନା ଜ୍ଞାପନ କରିଛନ୍। ଏ ଭିତରେ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ଓଡ଼ିଆ ଶ୍ରମିକମାନଙ୍କର ମୃତ୍ୟୁ ସଂଖ୍ୟା 7 ବଢ଼ିଛି। ସରକାରଙ୍କ ତରଫରୁ ଗୋଟିଏ 3 ବରିଷ୍ଠ ଅଧିକାରୀ ଦଳ ଗଲାକାଲି ଘଟଣା ଜାଗାନ ପହଞ୍ଚିକରି ତଥ୍ୟ ସଂଗ୍ରହ କରିବାର ସହିତ ତାଲମେଲ ରଖିକରି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସବୁ ପ୍ରକାରର ସହଯୋଗ ଦେଉଥିବାର ଜଣାପଡ଼ିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟଙ୍କ ନିର୍ଦ୍ଦେଶ ଦେଇ ଗୋଟିଏ 3 ଦଳ ଗଠନ କରାଯାଇଛି। ଦୁର୍ଘଟଣାର ତଦନ୍ତ କରିକରି ରିପୋର୍ଟ ଦେବାର ଲାଗି ତାମିଲନାଡୁ ସରକାରଙ୍କ ତରଫରୁ କୁହାଯାଇଛି। ତାମିଲନାଡୁର ତିରୁଭଲ୍ଲୁରନ ଗଲା 21 ଦିନ ଗୋଟିଏ କାରଖାନାତି ଏମୋନିଆ ଗ୍ୟାସ୍ ବାହାରିବାରୁ ଏହି ଦୁର୍ଘଟଣା ହୋଇଥିଲା।

ଦୂର ଆଉ ଗଭୀର ସମୁଦ୍ରଟି ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ପ୍ରାଧିକୃତ ଅନୁମତିପତ୍ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକେ ସଫଲ କରିବା ଲାଗି ଭୁବନେଶ୍ୱର ଲୋକସେବା ଭବନର

0: ଝନ୍ ଭାଗ ନେବେ। ଏ କାର୍ଯ୍ୟକ୍ରମ ଗଭୀର ସମୁଦ୍ରତି ଦାୟିତ୍ୱପୂର୍ଣ୍ଣ ମାଛ ଧରାକେ ତହକାବାର ସହିତ ଓଡ଼ିଶାକେ ସ୍ଥାନୀୟ ମତ୍ସ୍ୟ ବିକାଶତି ଗୋଟିଏ ଆଗଧାଡ଼ି ରାଜ୍ୟ ବନାବା ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଇବାକାଲି ସାରା ରାଜ୍ୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ହେବାରକେ ଥିବା ଏହି କାର୍ଯ୍ୟକ୍ରମ ଜରିଏ ରାଜ୍ୟ ନାଗରିକ ସମ୍ପର୍କକେ ବରକସ କରବାର, ସହରୀ ବିକାଶର ସଫଳତା ପ୍ରଦର୍ଶନ ଆଉ ଜନଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି। ପୁରୀ ଟାଉନହଲ୍ଠାରେ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା ଆଉ ଏନ୍ଏସିମାନଙ୍କେ ଏହି କାର୍ଯ୍ୟକ୍ରମ କରାଯିବା। ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ବିଷୟବସ୍ତୁ ଉପରେ ଆଧାରିତ ଏହି ଅଭିଯାନଟି ପିଇବାର ପାଇଁ ପରିମଳ, ଘର, ପରିବହନ ଆଉ ଡିଜିଟାଲ ଶାସନ କ୍ଷେତ୍ରଟି ହେଉଥିବାର ଅଗ୍ରଗତି ପ୍ରଦର୍ଶିତ ହେବା। 1-8 ଶ୍ରେଣୀ ତକ ବାହାରିଥିବାର ବହିମାନଙ୍କୁ ନିର୍ଭୁଲ ଭାବେ ଛୁଆମାନଙ୍କର ପାଖେ ପହଞ୍ଚାଯିବାର ବାବଦେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଆଲୋଚନା କରିଛନ୍। ବହି ପ୍ରକାଶନର ସମ୍ପାଦନ ମଣ୍ଡଳୀ ତରଫ ଭୁଲ୍କେ ସୁଧରାଯାଇଛି ଆଉ ଖୁବ୍ ଜଲ୍ଦି ସଂଶୋଧିତ ବହି ଛାପବାର ଲାଗି ସରକାର ଯୋଜନା କରୁଛନ୍। ସୁଧରା ହୋଇଥିବା ବହିମାନଙ୍କେ ଡିଜିଟାଲ ବାରକୋଡ୍ ରଖାଯିବାର ଲାଗି ବୈଠକଟି ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ବଛାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନତି ଥିବା ଏହି ବିଦ୍ୟାଳୟମାନ ପରିମଳ, ସଫା ପିଇବାର ପାଇଁ, ସବୁଜିମା, ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ବାଗିର ଭିନ୍ ଭିନ୍ କ୍ଷେତ୍ରଟି ଏହି ସଫଳତା ହାସଲ କରିଛନ୍। ସମ୍ବଲପୁରର ବ୍ରଜମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୋନପୁରର ସାଗରବାଲି GM ହାଇସ୍କୁଲ ସହିତ ରାଜ୍ୟ 10 ବିଦ୍ୟାଳୟ ଜାତୀୟ ସ୍ୱୀକୃତି ପାଇଛନ୍। ଦେଶର 29 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ 191 ସ୍କୁଲ୍କେ ଇ ପୁରସ୍କାର ଲାଗି ବଛାଯାଇଛି। ବିଜେତା ବିଦ୍ୟାଳୟକେ 1,00,000 ନଗଦ ପୁରସ୍କାର, ପ୍ରମାଣପତ୍ର ଆଉ 3-ଦିନିଆ ଏକ୍ସପୋଜର ପରିଦର୍ଶନର ସୁଯୋଗ ମିଳିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ 2 ସମନ୍ୱୟ ବୈଠକ ହୋଇଯାଇଛି। ରଥଯାତ୍ରା ସମିଆତି ପୁରୀ ଜିଲ୍ଲା ସଦର ମୁଖ୍ୟ ଡାକ୍ତରଖାନାର ଅତ୍କା ଶଯ୍ୟା ବ୍ୟବସ୍ଥା କରାଯିବା ସହିତ ବିଦ୍ୟୁତ୍ ବିଭାଗ ତରଫ ଭିନ୍ ଭିନ୍ ଜାଗାର ଲାଇଟ୍ ବ୍ୟବସ୍ଥା, ରେଲ୍ ବିଭାଗ ତରଫ ଖାସ୍ ଟ୍ରେନ୍ ଚଳାଚଳ ବିଷୟ ଆଲୋଚନା ହୋଇଛି। ଏ ବାବଦେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍,
1: ରଥଯାତ୍ରାର ପୁରା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ତ୍ରୁଟି ଶୂନ୍ୟ କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ଆଧାର କରିକି ଆମେ ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ, ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇଥିଲେ।
0: ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET ଆଇବା July 5 ଦିନ ହେବା ବୋଲି ପରିଷଦ ତରଫ କୁହାଯାଇଛି। ଆଗନୁ ଏ ମାସ 28 ପରୀକ୍ଷା ହେବା ବୋଲି ଦିନ ଧାରି ଯାଇଥିଲା। ବଦଳା ଯାଇଥିବା ସମୟ ଅନୁସାରେ ଆଇବା 5 ସକାଳ 9 11:30 ତକ ପହିଲା ପେପର, ଦ୍ୱିପହର 2 4:30 ତକ 2 ପେପର ପରୀକ୍ଷା ହେବା। ସିଆଡ଼େ ଏ ମାସ 28 ହେବାରକେ ଥିବା RI ଅମିନ ପରୀକ୍ଷା ସୂଚୀତି କେନ୍ସି ପ୍ରକାରର ପରିବର୍ତ୍ତନ କରାନାଇଯାଇ ସାରା ରାଜ୍ୟ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ SIR ଶେଷ କେବେ ପହଞ୍ଚିଛି। ଏ ଅଭିଯାନ ଶେଷ ହେବାରକେ ଆଉ 5 ବାକି ରହିଛି। ଏହାଦେ ତକ 99.86% ଭୋଟରମାନଙ୍କର ପାଶେ ପରିଗଣନା ଫର୍ମ ପହଞ୍ଚିଛି। ସେଥିର ଭିତରୁ 86.12% ଫର୍ମର ଡିଜିଟାଇଜେସନ କାମ ଶେଷ ହୋଇଛି। 100% ଫର୍ମ ସଂଗ୍ରହ ଆଉ ଡିଜିଟାଇଜେସନ ଲାଗି ଜିଲ୍ଲା ପ୍ରଶାସନ ଆଉ ବୁଥସ୍ତରୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିନ କାମ କରୁଛନ୍। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73 ଶ୍ରାଦ୍ଧବାର୍ଷିକୀ ବଳିଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ସାମାଜିକ ଗଣମାଧ୍ୟମଟି କହିଛନ୍, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକେ ଅକ୍ଷୁର୍ଣ୍ଣ କରବାର ଲାଗି ଅତୁଳନୀୟ ସାହସ ଆଉ ଚେଷ୍ଟା ଦେଖାଇଥିଲେ। ରାଷ୍ଟ୍ର ନିର୍ମାଣଟି ତାଙ୍କର ଅବଦାନ ସବୁବେଳେ ସୁର୍ତ୍ତା ହୋଇକରି ରହିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଆଉ ଅଖଣ୍ଡତାର ପ୍ରତୀକ, ମହାନ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ଆଉ ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଦେଶ ଲାଗି ତାଙ୍କର ବଳିଦାନ ସୋର ରହିବା ବୋଲି କହିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ଡକ୍ଟର ମୁଖାର୍ଜୀଙ୍କର ବଳିଦାନ ଦିବସ ପାଳନ କରାଯାଉଛି। ଆଜି ସକାଳ ବେଳା ଭୁବନେଶ୍ୱର ସତ୍ସଙ୍ଗ ବିହାର ନଥିବା ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କନ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ।

ଉଡ଼େ ଭୁବନେଶ୍ୱର ଜୟଦେବ ଭବନଠାରେ ହେଉଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହରଚରଣ ମାଝୀ ଆଉ ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ଯୋଗ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଟି ସେମାନଙ୍କର ମତାମତ ଦେଇପାରିବେ। ଏତାର ଛଡ଼ା 1800-1178-00 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1-9-2-3 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 26 ତାରିଖ ତକ ନିଜର ମତାମତ ଦେଇପାରିବେ। ନିଶାମୁକ୍ତ ଭାରତ ଅଭିଯାନ 2026 ପାଳନ ଅବସରରେ ଏ ବଛରର ବିଷୟବସ୍ତୁ ନିଶାମୁକ୍ତ ଭାରତ ଅଭିଯାନ ବିକଶିତ ଭାରତ କି ପହଚାନ ରହିଛି। ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାନ ଏ ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପତାକା ଦେଖାଇକରି ତାର ଶୁଭାରମ୍ଭ କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ସମୁଦ୍ର ଖଣି ସହିତ ଦକ୍ଷିଣ ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କେ ବର୍ଷା ବଢ଼ବା। ଗଲା 24 ଘଣ୍ଟା ଭିତରେ ସମ୍ବଲପୁର ଜିଲ୍ଲାର ବାମରାନ 64.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆଜି 2 ନମ୍ବର କ୍ଷେପେ 65 ଜଣଙ୍କୁ ଦେଲେ ପଦ୍ମ ପୁରସ୍କାର। ଓଡ଼ିଶାର 3 ଜଣ ପାଇଲେ ପଦ୍ମଶ୍ରୀ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ମୃତ ଓଡ଼ିଆଙ୍କ ପରିବାର ଲାଗି ସାହାଯ୍ୟ ଟଙ୍କା 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ 2 ବଛର ପୂର୍ତ୍ତି ଅବସରରେ ଆଇବା କାଲ୍ଟାନୁ ସାରା ରାଇଜେ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରୁଖୁରୁତି କରବାର୍ ଲାଗି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ହେଲା ସମନ୍ୱୟ ବୈଠକ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ

ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର। କୋଲକାତାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜବେକିସ୍ତାନ ପରସ୍ପରକୁ ଭେଟିବେ। ବିସ୍ତୃତ ସମ୍ବାଦ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯାଇଛି। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ସମ୍ମାନିତ ହୋଇଛନ୍ତି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକ ବର୍ଷ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ଘୋଷିତ ହୋଇଥିଲା। ସେଥିମଧ୍ୟରେ 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ, 113 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଯାତ୍ରାର ନେତୃତ୍ୱ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତୀୟ ପ୍ରଶାସନିକ ସେବା 2024 ବ୍ୟାଚ୍ର 183 ଜଣ ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ ବେଳେ ଶ୍ରୀ ମୋଦି ଏହା କହିଛନ୍ତି। ନାଗରିକ ଦେବଭାବ ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ନାଗରିକଙ୍କୁ ଶାସନର କେନ୍ଦ୍ର ରଖିବାର ଆବଶ୍ୟକତା ରହିଛି। ଦୂରଦୃଷ୍ଟି ସହ ନବସୃଜନ, ନାଗରିକ କୈନ୍ଦ୍ରିକ ଶାସନ ଚିନ୍ତାଧାରା ସହିତ ରାଷ୍ଟ୍ର ନିର୍ମାଣରେ ଉତ୍ସର୍ଗ କରିବାକୁ ଏହି ପ୍ରଶିକ୍ଷାର୍ଥୀଙ୍କୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ପ୍ରତ୍ୟେକ ନୀତି ପ୍ରଶାସନିକ ନିଷ୍ପତ୍ତି ବିକଶିତ ଭାରତ ଗଠନ ଦୃଷ୍ଟିକୋଣ ନେଇ କାର୍ଯ୍ୟକାରୀ ହେବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ, ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି, ଶକ୍ତି, ସୁରକ୍ଷା ଏବଂ ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ବ୍ୟାଚ୍ରେ 40% ଅଧିକ ମହିଳା ଅଧିକାରୀଙ୍କ ଉପସ୍ଥିତି ରାଷ୍ଟ୍ର ନିର୍ମାଣରେ ମହିଳାଙ୍କର ବର୍ଦ୍ଧିତ ଅଂଶଗ୍ରହଣକୁ ଆଲୋକପାତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ ସାର କ୍ଷେତ୍ରରେ ସରକାର ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍ ମହେନ୍ଦ୍ର ଦେବ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଏକ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, ଜାତୀୟ ଆୟର ପ୍ରାୟ 1/5 କୃଷି କ୍ଷେତ୍ରରୁ ଆସିଥାଏ। ଏଥିସହ 43% ଶ୍ରମଶକ୍ତିକୁ କୃଷିକ୍ଷେତ୍ର ଜୀବିକା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ଗତ 2024 ଆର୍ଥିକ ବର୍ଷରେ ଶେଷ ହୋଇଥିବା ଦଶନ୍ଧିରେ ଦେଶର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ହାରାହାରି ବାର୍ଷିକ ରେକର୍ଡ ପରିମାଣ 4.4% ଅଭିବୃଦ୍ଧି ଘଟିଛି। ପଶୁପାଳନ ଏବଂ ମତ୍ସ୍ୟଚାଷ ବାର୍ଷିକ ପ୍ରାୟ 7% ବୃଦ୍ଧି ପାଇଥିବା ଶ୍ରୀ ଦେବ କହିଛନ୍ତି। ନିରନ୍ତର ସାର ଯୋଗାଣ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପୁଷ୍ଟିକର ଆଧାରିତ ରିହାତି ବ୍ୟବସ୍ଥା ଦ୍ୱାରା ଦେଶର କୃଷିକ୍ଷେତ୍ର ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଦେବ କହିଛନ୍ତି। ଭାରତ ମଙ୍ଗୋଲିଆ ସମ୍ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ମଙ୍ଗୋଲ ରିଫାଇନେରୀ ପ୍ରକଳ୍ପକୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପରିଦର୍ଶନ କରିଛନ୍ତି। ତାଙ୍କ ସହ ମଙ୍ଗୋଲିଆ ପ୍ରତିପକ୍ଷ ବାତ୍ସେତ୍ ଶେଖ୍ ବଟମୁଙ୍କ ଏବଂ ଶିଳ୍ପ ଓ ଖଣି ମନ୍ତ୍ରୀ ଗୋଙ୍ଗୋର ଡାମ୍ ଡିନ୍ ନ୍ୟାମ୍ ଏହି ଗସ୍ତରେ ଯାଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଦ୍ୱିପାକ୍ଷିକ ବନ୍ଧୁତ୍ୱ ଆଧାରିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଡକ୍ଟର ଜୟଶଙ୍କର ପ୍ରକଳ୍ପ ସ୍ଥଳରେ ଭାରତୀୟ ଏବଂ ମଙ୍ଗୋଲିଆର କାର୍ଯ୍ୟରତ କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ମଙ୍ଗୋଲିଆକୁ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ମନ୍ତ୍ରୀ ତଥା ମୁଖ୍ୟ କ୍ୟାବିନେଟ୍ ସଚିବ ବାଟମୁର୍ ଏଙ୍କ୍ ବାରଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମାଇ ଭାରତ ଅଭିଯାନ ଅଧୀନରେ

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲୋକଗୀତ ଓ ଲୋକନୃତ୍ୟ ମାଧ୍ୟମରେ ମତଦାତା ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏଥିରେ ଯୋଗଦେଇ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।
1: ଲେବଲ୍ ଏଜେଣ୍ଟସ୍ ଆପଏଣ୍ଟେଡ୍ ବାଇ ପଲିଟିକାଲ ପାର୍ଟିଜ୍ ସେମାନଙ୍କର ବି ଆକ୍ଟିଭ ପାର୍ଟିସିପେସନ୍ ଦରକାର, ସୋ ଦ୍ୟାଟ୍ ଆମର ଟ୍ରାନ୍ସପାରେନ୍ସି ମେଣ୍ଟେନ୍ ହୋଇପାରିବ। ଆଉ ଏହାର ଆମର ଏହାଦ୍ୱାରା ମୁଁ ଅନୁରୋଧ କରୁଛି କି ଆମର ଯେତେ ବି ବିଏଲ୍ଓ ଯେତେବେଳେ ହାଉସ୍ ଟୁ ହାଉସ୍ ଭିଜିଟ୍ କରିବେ, ତ ସବୁ ବଲାଙ୍ଗୀରବାସୀଙ୍କୁ ମୋର ଆଜ୍ ଏ ଜିଲ୍ଲା ନିର୍ବାଚନ ଅଧିକାରୀ ଆଉ ଜିଲ୍ଲାପାଳ ଆପଣଙ୍କୁ ରିକ୍ୱେଷ୍ଟ ରହିବ, ଆପଣ ତାଙ୍କୁ ପୁରା ସହଯୋଗ କରନ୍ତୁ।
0: ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ, ଭିତ୍ତିଭୂମି ଓ ରୋଜଗାର କ୍ଷେତ୍ରରେ ବିଭିନ୍ନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ସୁଭଦ୍ରା, ଲକ୍ଷ୍ୟପତି ଦିଦି, ଆୟୁଷ୍ମାନ ଭାରତ, ସିଏମ୍ କିଷାନ ଓ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଏହାର ପ୍ରମୁଖ ଉଦାହରଣ ବୋଲି ସେ କହିଥିଲେ।
2: ପ୍ରଥମ କରି ଅଟଳ ବିହାରୀ ବାଜପେୟୀ ଗାଁର ସୁବ୍ୟବସ୍ଥା ପାଇଁ ଗୋଟେ ଯୋଜନା ପ୍ରସ୍ତୁତ କରିଥିଲେ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା। ଆଜି ବି ଲୋକ ଗାଁର ଲୋକ ସହରକୁ ଆସିବାର ସୌଭାଗ୍ୟ ପାଇଲା ଏବଂ ପ୍ରଶାସନ ଗାଁକୁ ଯିବାର ସୌଭାଗ୍ୟ ପାଇଲା। ଦି ଭିତରେ ଯୋଉ ସମନ୍ୱୟ ସୃଷ୍ଟି ହେଲା, ଯୋଜନା ଗାଁକୁ ପହଞ୍ଚି ପାରିଲା। ରେଲୱେ ସେକ୍ଟରରେ ପ୍ଲାଟଫର୍ମର ଉନ୍ନତିକରଣ ପାଇଛୁ, ଯୋଉଟା ଗୋଟିଏ ଲାଇନ ଥିଲା ଡବଲ ଲାଇନର ସୁବିଧା ପାଇପାରିଛୁ। ବିଭିନ୍ନ ଜିଲ୍ଲାକୁ କନେକ୍ଟ ନଥିଲା, କନେକ୍ଟିଭିଟିର ରେଲୱେ ମାଧ୍ୟମରେ ଆମେ ସୁବିଧା ପାଇପାରିଛୁ। ଏଜୁକେସନରେ ଆମେ ସେଣ୍ଟ୍ରାଲ ସ୍କୁଲରୁ ଆରମ୍ଭ କରି ୟୁନିଭର୍ସିଟି ପର୍ଯ୍ୟନ୍ତ ବିଭିନ୍ନ ୟୁନିଭର୍ସିଟି ଆମେ ଓଡ଼ିଶା ପ୍ରଦେଶରେ ହେବାର ସେ ପ୍ରକାର ନମୁନା ବି ଆମେ କେନ୍ଦ୍ର ସରକାରଙ୍କ ଠାରୁ ପାଇଛୁ। ଏବଂ ସବୁଠାରୁ ଯେଉଁ କଲେଜକୁ ଆସୁଥିବା ଛୋଟ ଛୁଆ, ଏ ଭିତରେ 2ଟା ସମ୍ପର୍କ ଯୋଡ଼ି ହେଉଛି, ଗୋଟେ ରାଜ୍ୟ ସରକାର ଏବଂ ଗୋଟେ କେନ୍ଦ୍ର ସରକାରଙ୍କର। ସବୁ ପଞ୍ଚାୟତରେ ଆମେ ଗୋଦାବରିଶ ଆଦର୍ଶ ବିଦ୍ୟାଳୟ କରିବୁ, ଯେଉଁଠି ପ୍ରତ୍ୟେକ ଆଭିମୁଖ୍ୟ ରହିବ।
0: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଯୋଗଦେଇ ଯୋଗକୁ ସୁସ୍ଥ ଜୀବନର ଆଧାର ବୋଲି ବର୍ଣ୍ଣନା କରିଥିଲେ। ଯୋଗକୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।
3: ଅନ୍ତର୍ଜାତୀୟ ଯୋଗ ଦିବସ ଅବସର 2026 ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବି। ଏବଂ ଏହି ବର୍ଷର ୟୋଗା ଅନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ହେଲା ଯେ ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ। ବାର୍ଦ୍ଧକ୍ୟ ବୟସରେ ସୁସ୍ଥ ଜୀବନଯାପନ କରିବା ହେଉଛି ସବୁଥିରୁ ବଡ଼ ଚ୍ୟାଲେଞ୍ଜ। ତ ସେଥିପାଇଁ ଆମେ ଯୋଗକୁ ନିତ୍ୟଦିନ କରିବା ପାଇଁ ପ୍ରୟାସ କରିବା ଏବଂ ସରକାରଙ୍କ ତରଫରୁ ମଧ୍ୟ ଗୋଟେ ବଡ଼ 2026-27 ଆର୍ଥିକ ବର୍ଷରେ ଘୋଷଣା କରାଯାଇଛି ବଜେଟ୍ରେ ଯେ ସବୁ ଗ୍ରାମ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜଣେ ଜଣେ ଯୋଗ ଇନ୍ଷ୍ଟ୍ରକ୍ଟର ଆପଏଣ୍ଟମେଣ୍ଟ ହେବେ, ଯାହାଦ୍ୱାରା ଯୋଗ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିବ। ଯୋଗ କରିବା ପାଇଁ ତୃଣମୂଳ ସ୍ତରରେ ପିଲାମାନେ, ଲୋକମାନେ, ଆମର ଯେଉଁମାନେ ବାର୍ଦ୍ଧକ୍ୟ ପରିଣତ ବୟସର ଲୋକମାନେ ସମସ୍ତେ ଆଗ୍ରହୀ ହେବେ ଏବଂ ସୁସ୍ଥ ରହିବେ ଏବଂ ନିରୋଗ ରହିବେ।
0: ପାଟଣାଗଡ଼ର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସ୍ଥାନୀୟ ଆମ୍ବ ଜର୍ମାନୀ ଓ ଇଟାଲୀକୁ ରପ୍ତାନୀ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିବା ସହ ଆମୃତ୍ୟ ବ୍ରାଣ୍ଡର ଲୋଗୋ ଉନ୍ମୋଚନ କରିଥିଲେ। ଏହାଦ୍ୱାରା ଚାଷୀମାନେ ଅଧିକ ଲାଭ ପାଉଥିବା ସୂଚନା ମିଳିଛି। ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ବାହାର କରାଯାଇଥିଲା। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତ ନ କରିବାକୁ ଅନୁରୋଧ କରାଯାଇଥିବା ବେଳେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅତିରିକ୍ତ ଶ୍ରମ କମିଶନର ସୁକାନ୍ତ ସେଠୀ ସୂଚନା ଦେଇଥିଲେ। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ୟା, ବଜ୍ରପାତ ଓ ଅନ୍ୟାନ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା, 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଚଳ ରଖିବା ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ବର୍ତ୍ତମାନ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଯୋଉ ଧାନ ବେଶୀ ଦିନରେ ଅମଳ ହବ, ପାଣି ତାର ବେଶୀ ଦରକାର, ସେ ଧାନଠାରୁ ଟିକେ ଦୂରରେ ରହିବା। ଦ୍ୱିତୀୟ କଥା ହେଲା ଯେ ଆମକୁ ଏଇ ଯୋଉ ଅନିଶ୍ଚିତତା ପାଇଁ ଆମେ ଧାନ ରୋଇବା ଠାରୁ ବୁଣା ଉପରେ ବେଶୀ ଗୁରୁତ୍ୱ ଦେବା ଦରକାର। କାହିଁକି ନା ଆପଣଙ୍କର ଗୋଟେ ଅଛି ବୁଆକୁ ରୁଆ ସରି ନୁହଁ, ବୁଆ ମାନେ ଆପଣଙ୍କର ବୁଣା ବୁଣା ହେଇଥିଲେ ସେଟା ଟିକେ ତାର ମୂଳ ଶକ୍ତ ରହେ, ସେ ଏତେ ଶୀଘ୍ର ମରେ ନାହିଁ, ତେଣୁ ମରୁଡ଼ି ସହଣ ଶକ୍ତି ତାର ଟିକେ ଅଧିକା ରହେ, ତେଣୁ ଆମେ ତା ପ୍ରତି ଦୃଷ୍ଟି ଦେବା ଦରକାର। ତେଣୁ ଚାଷୀ ଭାଇମାନେ ଯଦି ଯୋଉମାନେ ବୁଣିବା ପାଇଁ ବର୍ତ୍ତମାନ ପାଗ ଅଛି ଜମିରେ, ସେମାନେ ଟିକେ ବିହନ ବିଶୋଧନ କରି ଅଳ୍ପ ଅବଧିର ଧାନକୁ ବୁଣି ଦିଅନ୍ତୁ, ଆଉ ବୁଣିବାରେ ବେଶୀ ଲକ୍ଷ୍ୟ ଦିଅନ୍ତୁ। ରୋଇବା ପାଇଁ ହେଲେ ପାଣି ଆମକୁ ପ୍ରଚୁର ନହେଲେ ଆମେ ରୋଇପାରିବା ନାହିଁ, କିନ୍ତୁ ବୁଣାଟା ଆମକୁ କମ୍ ପାଣିରେ ହେଇଯାଇପାରିବ। ବୁଣିବା ପୂର୍ବରୁ ବିହନ ବିଶୋଧନ କରନ୍ତୁ, ଆଉ ବୁଣା ଜମି ମାନଙ୍କରେ 24:12:12 ହିସାବରେ ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସ୍ ସାର ଶେଷ ଗୁଡ଼ ହଳ ବେଳକୁ ପ୍ରୟୋଗ କରି ସେଥିରେ ବୁଣି ଦିଅନ୍ତୁ, ଆଉ ଧାନ ସହିତ ଧନିଚା ମିଶେଇକି ବୁଣନ୍ତୁ। ମିଶେଇକି ବୁଣିଲେ ଏଟା ଆମକୁ ବହୁତ ଭଲ କାମ ଦବ।
1: ଆଜ୍ଞା,
0: ଆଚ୍ଛା, ଏ ବର୍ଷ ବର୍ଷା ଯଦି ବେଶୀ ନ ହବ ତେଣୁ ଧନିଚା କଣ ହବ ନା ବଢିଯିବ, ତେଣୁ ଧାନ ସହିତ ମିଶିକି ବୁଣିଲେ ସେ ତାକୁ ବିହୁଡ଼ା ସମୟରେ ଯେତେବେଳେ ହବ ସେଟା ସେ ତାର ପାଣିରେ ମିଶିଗଲେ ଆପଣଙ୍କୁ ଖତର ସାହାଯ୍ୟ କରିବ, ସେ ଯବକ୍ଷାରେ ଧାନ ମାଟିରେ ଦବ।
1: ଆଜ୍ଞା,
0: ତେଣୁ ଚାଷୀ ଭାଇ ମାନଙ୍କୁ ମୋର ଅନୁରୋଧ, ତେଣୁ ଏଇସବୁ କାମ କରନ୍ତୁ। ଯୋଉମାନେ ତଳି ପକେଇ ନାହାନ୍ତି ସେମାନେ ପାଣିର ସୁବିଧା ଦେଖି ପଲ୍ହା ଯୋଗାନ୍ତୁ, ଆଉ ଯୋଉମାନଙ୍କର ପଲ୍ହା କିଛି ଦିନ ହେଲାଣି ସେମାନେ ଟିକେ ପାଣି ଦେଇ ତାକୁ ବଞ୍ଚେଇ ରଖି ଆଉ 8-10 ଦିନ ଭିତରେ ଜୁଲାଇ ମାସ ପ୍ରଥମ ସପ୍ତାହ ସୁଦ୍ଧା ରୋଇଦେବାର ବ୍ୟବସ୍ଥା କରନ୍ତୁ। ଆଉ ଯୋଉମାନେ
1: ଇନେ ଗୋଟେ ବଡ କଥା ହେଲା ଆଜ୍ଞା, ତଳି ପକାବାରଟା, ତ ତଳି ଯେନ୍ ପକାବେ କାଣା କାଣା କରିବେ ଟିକେ ସେ ଉପରେ ବି ଆମର ଚାଷୀ ଭାଇମାନଙ୍କୁ ଟିକେ କୁହନ୍ତୁ। ଆଜ୍ଞା,
0: ତଳି ପକେଇବା ଗୋଟେ ଜିନିଷ ହେଲା, ଆମର ନିୟମ ରହୁଛି ଯେ ଏକ ଏକର ଜମି ପାଇଁ ଯେତିକି ଦରକାର ହବ ବିହନ ତାର 10 ଭାଗରୁ ଭାଗେ ଆମକୁ ତଳି ପକେଇବାକୁ ପଡିବ।
1: ଆଜ୍ଞା,
0: 10 ଭାଗରୁ ଭାଗେ ଜମିରେ ତଳି ପକେଇବାକୁ ପଡିବ, ଅର୍ଥାତ୍ 1 ଏକର ଜମି ପାଇଁ ଆମେ 10 ଡିସିମିଲ ଜମିରେ ଯଦି ତଳି ପକେଇବା, ସାଧାରଣତଃ ଆମେ ଆଜିକାଲି ହାଇଲ୍ଡିଂ ବିହନଟା 20-25 କେଜି ତଳି ପକଉଛୁ, ଆମେ 10 ଡିସିମିଲ ଜାଗାରେ 20-25 କେଜି ଧାନ ତଳି ପକେଇବା।
1: ଆଜ୍ଞା,
0: ବିହନର ଗଜା ଟିକେ ପରୀକ୍ଷା କରିବା ଯେ ଶତକଡା କେତେ ଗଜା ରହୁଛି।
1: ଆଜ୍ଞା,
0: ଆଚ୍ଛା, ତେଣୁ ତାକୁ ଟିକେ ପରୀକ୍ଷା କରି ନ ଦେଖିଲେ ଆମେ ଅଧିକା ବୁଣି ଦେଲା ପରେ ସେ ଗଛ ସଂଖ୍ୟା କମିଯିବ।
1: ଆଜ୍ଞା,
0: ତେଣୁ ସେଇଟାକୁ ପ୍ରଥମେ ଦେଖିବା ଦରକାର। ସେଥିପାଇଁ ଗୋଟେ ଲୁଣ ପାଣିରେ ପରୀକ୍ଷା କରାଯାଏ ଯେ ଯଦି ନିଦା ଧାନ ହେଇଥିବ ତାହେଲେ ସେ ବୁଡ଼ିଯିବ ପାଣିରେ ଏବଂ କାଠୁଆ ଯାକ ଭାସିବ, ତେଣୁ ଯୋଉଟା ବୁଡ଼ିଯିବ ତାକୁ ଟିକେ ଭଲ ପାଣିରେ ଧୋଇ ତାକୁ ଟିକେ ଛାଇରେ ଶୁଖେଇ ବିହନ ବିଶୋଧନ କରି ତାକୁ ବୁଣିବା ଦରକାର। ଯୋଉ 10 ଡିସିମିଲ ଜାଗାରେ ତଳିଟା ପଡିବ ସେଥିରେ ଆପଣ 8:4:4 ହିସାବରେ ଯବକ୍ଷାରଜାନ, ଫସ୍ଫରସ୍, ପଟାସ୍ ସେଇ ତଳିରେ ଦେଇ ତାକୁ ଭଲ କରି ଗୁଣ୍ଡ କରି ମାଟି ସେଥିରେ ଧାନକୁ ଗଜା କରି ତାକୁ ବୁଣିବା ଦରକାର।
1: ଆଜ୍ଞା,
0: ଧାନ ଗଜା କରିବା ପାଇଁ ଆପଣ ମାନେ ଜାଣିଛନ୍ତି 24 ଘଣ୍ଟା ପାଣିରେ ଦେଇ ତାକୁ ଛାଣିକି ରଖିଲେ ଧାନ ଗଜା ହେବ, ଗଜା ହେଲା ପରେ ତାକୁ ଆପଣଙ୍କର ବୁଣିବେ।
1: ଆଜ୍ଞା, ଏଇଟା ତ ଗଜା ପରୀକ୍ଷା କେନ୍ଦ୍ରରେ କରିବେ କହିଲେ ଆଜ୍ଞା, ଆମର ଯେନ୍ ବୁଣା ଧାନ ଅଛି ଯେନ ଟିକେ ଘାସ ଖୁସା ହଉଛି, ଏନ ଆମର ଚାଷୀ ଭାଇ ମାନେ କାଣା କାଣା କରିବେ? ଆଜ୍ଞା,
0: ସେ ଗୋଟେ ଭଲ ଜିନିଷ, ମୁଁ ତ ବୁଣା କଥା କହିଲି ଚାଷୀ ଭାଇ ମାନଙ୍କୁ ଗୋଟେ ବୁଣା ଏ ବର୍ଷ ଦୃଷ୍ଟି ଦେବା ପାଇଁ କହିଲି। ତେଣୁ ବୁଣା ଜମିରେ ଆପଣଙ୍କର ଘାସ ଯୋଉ ହଉଛି ସେଥିପାଇଁ କମ ବର୍ଷା ହେଲା ମାନେ ବେଶୀ ଘାସ ହବ, ତେଣୁ ଆପଣ ମାନେ ଯୋଉ ଜମିରେ ବୁଣିବେ ସେଥିରେ ଧାନ ବୁଣି ଦିଅନ୍ତୁ। ଯଦି ମାଟିରେ ବତର ଅଛି ତାହେଲେ 2-3 ଦିନ ଭିତରେ ଆପଣଙ୍କର ଡେଲକ୍ଲୋର, ବୁଟାକ୍ଲୋର, ଷ୍ଟାନେପ୍-34 ଏମିତି କେତେଟା ଘାସମରା ଔଷଧ ଅଛି, ସେ ଘାସମରା ଔଷଧକୁ ବାଲି ସହିତ ମିଶେଇ ବୁଣି ଦିଅନ୍ତୁ। ବାଲି ସହିତ ମିଶେଇ ବୁଣି ଦେଲେ ସେ ଘାସଟା ଆଉ ଉଠିବ ନାହିଁ। ଏଗୁଡା ସବୁ ଆପଣଙ୍କର ଯେ ପ୍ରି ଏମର୍ଜେନ୍ସ ହର୍ବିସାଇଡ୍, ତାର ଅର୍ଥ ଚାଷୀ ଭାଇମାନେ ଆମର ଜାଣିଛନ୍ତି, ବଲାଙ୍ଗୀର ପାଖାପାଖି ଅଞ୍ଚଳ ଚାଷୀ ଭାଇମାନେ ଜାଣିଛନ୍ତି ଯେ ଧାନରେ କିଛି କ୍ଷତି କରିବ ନାହିଁ। ବୁଣି ଦେଲେ ସେଥିରେ କଣ ହବ, ଆପଣଙ୍କ ଲଟାଟା ହବ, ସେ ଲଟାର ମଞ୍ଜି ଉପରେ ଇଏ ଗୋଟେ ଆବରଣ କରିଦବ, ଆଉ ତାକୁ ଗଜା ଆଙ୍କିଡ଼ିବାକୁ ତାକୁ ଦବ ନାହିଁ।
1: ଆଜ୍ଞା,
0: ତେଣୁ ଆମର ଘାସଟା କମିଯିବ ବା ଘାସ ହବ ନାହିଁ, ତେଣୁ ସେ ଦୃଷ୍ଟିରୁ ଆମେ ଘାସ ମରା ଟିକେ ବ୍ୟବହାର କରିବା, ଆଉ ବୁଣା ଜମିରେ ଏସବୁ ଘାସ ମରା ଔଷଧ ବ୍ୟବହାର କଲେ ସେଗୁଡିକ ଆପଣଙ୍କର ଫସଲ ବି ଭଲ ହବ, ଘାସ ବି କମ ରହିବ, ତେଣୁ ଆମକୁ ଯୋଉ କମ ବର୍ଷା ହବାର ଆଶଙ୍କା କରାଯାଉ ସେଥି ମଧ୍ୟ ଆମକୁ ଅସୁବିଧା ହବ ନାହିଁ।
1: ଯେମିତି କି ଆମର ପାଣିପାଗ କେ ଯଦି ଦେଖମା ବୋଲେ ଆଜ୍ଞା, ବାହାଲ ଜମିରେ ବି ତ ମାନେ ଛୋଟ କିସମର ଧାନ ଟିକେ କମ ଅବଧିର କର୍ମା, ମାଲ ଆଠ ଟାଇପର ଯେନ୍ଟା ଅଛେ ହେନ କେନ ପ୍ରକାର ଧାନ କରି ହେବା? ଆଜ୍ଞା,
0: 150 ଦିନିଆ କିସମ ଧାନ ନ କରିକି ଆମେ ମୌସୁମୀ ବାୟୁ ଟିକେ ପଛକୁ ଆସୁଛି, ବନ୍ୟା ଜମିରେ 120-125 ଦିନ

0: ସେଥିରେ ଧାନ ହେଲେ ସେଠି ପାଣିର ଅଭାବ ହବ ନାହିଁ। ତେଣୁ ଆମେ ସେଇ ଦୃଷ୍ଟିରୁ ଟିକେ ଅବଧି କମେଇବା, ଯୋଉଗୁଡାକ ଆମର ଆଠ ଜମି ମାନଙ୍କରେ, ସେଠି ଏଇଟା ଗୋଟେ ଚାଷୀ ମାନଙ୍କ ଦୃଷ୍ଟିରେ ଦରକାର, ଆଠ ଜମି ମାନଙ୍କରେ ଆଦୌ ଧାନ କରନ୍ତୁ ନାହିଁ। ଅନବଣ୍ଡେଡ ହଉ କି ବଣ୍ଡେଡ ହଉ, ଯୋଉଟାକ ବନ୍ଧ ରହିଛି ବା ଯୋଉଟା ବନ୍ଧ ନ ହୋଇଛି, ବନ୍ଧ ନ ରହିଛି ଯୋଉଟା ସେତେ କରାଯାଏନି, ତଥାପି ବନ୍ଧ ଯୋଉଗୁଡାକ ରହିଛି କିଛି, ସେଥିରେ ମଧ୍ୟ ପାଣି କମ ହେଲେ ଆମେ ସେଥିରେ ଅଣଧାନ କରିବା। ଅଣଧାନରେ ମୁଗ, ବିରି, ଚିନାବାଦାମ, ସାରୁ, ପନିପରିବା ଇତ୍ୟାଦି କଲେ ଆମେ ସେଥିରୁ ଭଲ ଦୁଇ ପଇସା ପାଇବା, କାରଣ ଧାନ ସେତିକି ପାଣିରେ ହବ ନାହିଁ। ଆଜିକାଲି ଆମେ ସେ ଜମି ମାନଙ୍କରେ ଯେ ମାଣ୍ଡିଆ କରିପାରୁଛୁ, ମାଣ୍ଡିଆ ବି ଭଲ ଅମଳ ଦଉଛି, ତେଣୁ କମ୍ ବର୍ଷା ହେଲେ ଆମକୁ ବହୁତ ଜିନିଷ କରିହବ, ଯୋଉଥିରେ ଆମେ ଧାନ ପଛରେ ପଡୁଛୁ ସବୁବେଳେ। ଧାନର ଦାମ ସରକାର ଯେତେବେଳେ ଦଉଛନ୍ତି ଟିକେ ସହାୟକ ମୂଲ୍ୟ, ସେଥିପାଇଁ ଚାଷୀ ଭାଇ ମାନେ ତାଙ୍କ ସେ ପଛରେ ପଡିଛନ୍ତି, କିନ୍ତୁ ସେ ଜାଗାରେ ସେ ଯଦି ମାଣ୍ଡିଆ କରିବେ ବା ଏମିତି ପନିପରିବା ଠୁ ଆରମ୍ଭ କରି ଯୋଉଟା କହିଲେ ମୁଗ, ବିରି, ଚିନାବାଦାମ କରିବେ, ତାର ଭଲ ଦୁଇ ପଇସା ରୋଜଗାର କରିବେ। କାହିଁକି ନା ଆମେ ମଧ୍ୟ ବୈଜ୍ଞାନିକ ମାନଙ୍କ କଥାକୁ ଟିକେ ଦୃଷ୍ଟିରେ ରଖି ଦେଖିବା ଦରକାର, ମୁଁ ଚାଷୀ ଭାଇ ପଛରେ ହଇରାଣ ହେବେ, ତେଣୁ ସେଦିନ ସତର୍କତା ଆମେ ଟିକେ ଅବଲମ୍ବନ କରିବା ଦରକାର।
1: ଆଜ୍ଞା ଆଜ୍ଞା, ଏଇ ଯେନ୍ ମାଣ୍ଡିଆ କଥା କହିଲେ ଆଜ୍ଞା, ମାଣ୍ଡିଆଟା ବି କେବେ କାଣା ବୁଣିବେ, କେନ୍ତା କରିବେ ଟିକେ କୁହନ୍ତୁ ଆଜ୍ଞା।
0: ହଁ, ମାଣ୍ଡିଆର ସମୟ ଏବେ ବୁଣାଯିବ, ଆପଣଙ୍କର ମେ ଜୁନ୍ ରୁ ଆରମ୍ଭ କରି ଜୁଲାଇ ପର୍ଯ୍ୟନ୍ତ ବୁଣାଯିବ, ଆଉ ଉଚ୍ଚ ଜମିରେ ବୁଣାଯିବ, ସେ ତାର ବି ସରକାର ସହାୟକ ମୂଲ୍ୟରେ କିଣୁଛନ୍ତି, ତେଣୁ ମାଣ୍ଡିଆ ବି ଆଜିକାଲି ବିକ୍ରି ପାଇଁ ଅସୁବିଧା ନାହିଁ, ସରକାର ସେଟାକୁ କିଣିକି ରଖିଦଉଛନ୍ତି, ଆଉ ବିଭିନ୍ନ ପ୍ରକାର ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମରେ ମଧ୍ୟ ଦିଆ ଚାଲିଛି, ତେଣୁ ମାଣ୍ଡିଆ ବି କଲେ କିଛି ଅସୁବିଧା ନାହିଁ। ତା ଛଡ଼ା ଅନ୍ୟାନ୍ୟ ପନିପରିବା ଆପଣଙ୍କର ମୁଗ, ବିରି, ଚିନାବାଦାମ ଏସବୁ ପାଇଁ ତ ବହୁତ ଭଲ ସୁବିଧା ଅଛି, ବଲାଙ୍ଗୀରର ମାଟି ବି ସେସବୁ ପାଇଁ ଉପଯୁକ୍ତ, ଆଉ କାନ୍ଦୁଲ ବି ହେଇପାରିବ। ସବୁ ଦୃଷ୍ଟିରୁ ଆପଣ ଚାଷୀ ଭାଇମାନଙ୍କର ମୋର ଅନୁରୋଧ, ସେମାନେ ଏଇ ଜିନିଷକୁ ଦୃଷ୍ଟିରେ ରଖି ଏ ବର୍ଷର ଚାଷ କାର୍ଯ୍ୟ ପାଇଁ ଆଗେଇବେ।
1: ସବୁଠାନୁ ବଡ କଥା ଆଜ୍ଞା, ଯେ ପାନ୍ ପାକ କେ ଦେଖିକରି ଆମକୁ ଚାଷ କରବାକେ ପଡବା, ସେସକେ ଗୋଟେ କଥା କହନ୍ତ ଯେ ଆମର ଚାଷୀ ଭାଇ ମାନେ ଇ ସମୟରେ ଡେରି ନାଇ କରିକରି ଚାଷ କାମ କେ ଆଗକେ ନେବାକେ ପଡବା।
0: ଚାଷ ତର ତର ବଣିଜ ମଠ, ଚାଷଟା ଠିକ ସମୟରେ କରାଯିବା ଦରକାର, ଆମେ ପାଣିପାଗକୁ ଦେଖି ପାଣି ଯେବେ ଆସୁଛି ତାକୁ ଠିକ ବ୍ୟବହାର କରି ତାକୁ ବନ୍ଧେଇକି ରଖିକି ପାଣିଟା ପାଣିର ସଦୁପଯୋଗ କରିବା, କାରଣ ଯଦି ବର୍ଷା ଅନୁସାରେ ପାଣିଟାକୁ ଆମେ ଛାଡିଦବା ପାଣି ସବୁ ଗଲେ ଆମକୁ ପଛକୁ ହଇରାଣ ହବାକୁ ପଡିବ, ତେଣୁ ତାକୁ ବାନ୍ଧିକି ଟିକେ ରଖିବା। ଠିକ ସମୟରେ ଜମିରେ ଯଦି ଆମେ ବୁଣାଟା କରିଦବା, ତାହେଲେ ବୁଣା ହେଇଗଲା ପରେ ଜମିଟା ପାଣି ଧରି ରଖିବ ମାଟିଟା, ତେଣୁ ସିଏ କିଛି ଦିନ ସମ୍ଭାଳି ଦବ, ଏସବୁ ବିଷୟରେ ଟିକେ ଆମେ ସତର୍କ ହବା ଦରକାର।
1: ଆଜ୍ଞା ଆଜ୍ଞା, ଯାହା ବି ହଉ ନାୟକ ଆଜ୍ଞା, ଆମର ସାଙ୍ଗେ ଯୋଡି ହେଲେ, ଆଉ ଏ ବର୍ଷର ପାଣିପାଗ କେ ଦେଖିକିରି ଆମର ଚାଷୀ ଭାଇ ମାନେ କାଣା କାଣା ଚାଷ କରିବେ, କେନ୍ତା କରି ଚାଷ କରିବେ ବୁଝେଇକିରି କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର
2: ଆଜ୍ଞା, ତ ଠିକ ବୁଝେଇ ଦେଲେ, ସେ ଅନୁସାରେ ହିଁ ଆମେ କଥା ମାନିକିରି ଆଗେ ବଢ଼ବା କଥା ଭାଇ। ବଢିଆ ଦୁଇ ପଦ କହିଲେ ଆଗା
3: ହଇ,
2: ଯେ ଶୁନ ତ, ଆମର ଇଲାକାର ଚାଷୀ ଭାଇ ବହିନ ମାନେ ଏସୁରକା ଚାଷ କେ ନେଇକିରି ତାଙ୍କର ଯୋଜନା ମନ କବାର ଆର କେତେ ଦୂର ତ ବାକି ବଲେ ନ ଶୁନୁ ତାଙ୍କ ଠାନୁ ଇହେ ଦେ।
3: ହଁ,
4: ମୋର ନାଁ ହଉଛେ ଇନ୍ଦ୍ରମଣି ବାରିକ, ଆଉ ମୁଁ ଜଣେ ଯୁବ ଚାଷୀ, ଆଉ ମୋର ଘରଟା ହଉଛେ ଗୌରେନ ମୁଣ୍ଡା, ଥାନାଟା ହଉଛେ ଗାଇସିଲେଟ ଜିଲ୍ଲା ବରଗଡ଼।
2: ଇନ୍ଦ୍ର ଭାଇ, ଚାଷ ପାତି କାଣା ହେଇଛେ ଇହେ ଦେ?
4: ଇହାଦେ ଚାଷ ପାତି ଆରୁ ତ ଆରମ୍ଭ କରବାର ଲାଗି ଯାଉଛୁ ଆମେ, ଆମର ଜୁତା ଜୁତି ସବୁ ସରି ଯାଇଛି ଗୋଟେ କାସ, ଆଉ ଧାନ ଧୁନା ତ ବୁଣବାର ଆରମ୍ଭ ନେଇ କରବାର ଦେଲ, ଆମେ ଜୁତା ଜୁତି କରି ସବୁ ରେଡି କରୁଛୁ, ପାନ କେ ଡାକିଛୁ, ପାନ ଯଦି ଆସିଲେ ଆମେ ଧାନ ଧୁନା ବୁଣା ବୁଣି କରିକିରି ପୋଲାପୁଲି ପକାମୁ।
2: ଆଚ୍ଛା ଦେଖ, ଏହେଦେ ଚାଷ ପାତି ମୂଲ କରବାର ସମୟ ହେଇଗଲା, ଚାଷୀ ବର୍ଷା କେ ଅନେଇକି ରହିଛେ, ଭଲ ଚାଷଟେ କର୍ମି ବୋଲିକିରି ଆସ ତ, ବର୍ଷା ବର୍ଷି କେନ୍ତା ହେଇଛେ ଆର କେନ୍ତା କାମରେ ଲଗେଇଛୁ ତାହାକେ ଆମେ?
4: ଯେନ୍ ପରିମାଣରେ ଜୁନ୍ ମାସେ ବର୍ଷା ହେବାର କଥା ସେ ପରିମାଣରେ ତ ବର୍ଷା ନେଇ ହେବାର ତେଲ, ଯେନ୍ ଦୁଇ ଚାରିଟା ବର୍ଷା ହେଇଛେ ସେଥିରେ ଆମେ ଆମର ଜମିକେ ଆଠ ହଉ କିମ୍ବା ଆମର ଚାଷ ଜମି ହଉ ତାହାକେ ଆମେ ଜୋତାଜୋତି କରିକିରି ଆମର ଟ୍ରାକ୍ଟରରେ ତାହାକେ ଲଟା ବୁଟା ମାରି ଦେଇକିରି ଦୁଇ ଦୁଇ କାସ କରିଦେଇଛୁ, ତାପରେ ଯଦି ବର୍ଷା ଠିକ ଠାକ୍ ହେବା ଆମେ ଚାଷଟା ଆରମ୍ଭ କରମୁ।
2: କାଣା କାଣା ଧାନ ସବୁ କିସମ ମାନେ ଚାଷ କରମା ଏଥର?
4: ଇଥର ବର୍ଷା ପାନ କେ ଦେଖିକରି ଆଉ ଚାଷ କରବାର ଯୋଜନା କରାଯାଇଛେ, ଯେନ୍ତାକି ସନ୍ନା ଧାନ ହେଲା କି ଆଉ ଅନ୍ୟାନ୍ୟ ଯେତିକି ଆମ ଧାନ ବାହାଲ ଧାନ ମାଲ ଧାନ ଯେନ୍ଟା ଅଛି ସେ ଧାନ ମାନେ କର୍ମା ବୁଣମା ବି ଆରୁ ପଲ୍ହା ବି ପକାମା।
2: କେନ୍ତା ଆଶା କରୁଛୁ ଚାଷ ହେବା ବୋଲିକିରି ଏଚୁରକା?
4: ଏସୁ ଟିକେ ମରୁଡ଼ିର ସମ୍ଭାବନା ଲାଗୁଛେ, କାହିଁ ଲାଗି ଆଜି ତ ଏକୋଇଶ ବାଇଶ ତେଇଶ ତାରିଖ ହେଲାନ, ଆଜି ତ ଆମର ଯେନ୍ ପରିମାଣରେ ଜୁନ୍ ମାସେ ବର୍ଷା ହେବା କଥା ସେ ଜୁନ୍ ମାସେ ବର୍ଷା ନେଇ ହେବା, ଖରା ତ ବହୁତ ବଢି ବଢି ଚାଲିଛେ,

0: ବର୍ଷା ଯଦି ଆଗ୍କେ ଯଦି ଠିକ୍ ଠାକ୍ ଯଦି ହେବା ବୋଲେ ଚାଷ ଭଲ ହେବା ବୋଲିକିରି ଆଶା କରୁଛୁ ଆମେ।
1: ଆଚ୍ଛା ଭାଇ, ଆମେ ଧାନ ଚାଷ କେ ଛାଡ଼ି ଦେଲେ
0: ହଁ
1: ଆଉ ଅଲଗା କାଣା ଚାଷ କରୁଛୁ?
0: ହଁ ଆମର ଅଞ୍ଚଳରେ ଇହାଦେ ମୁଗ ହେଇପାରବା, ମୁଗ କରୁଛୁ ଆମେ, ତାପରେ ମୁଫଲି କରୁଛୁ, ତାପରେ ବିରି କରୁଛୁ, କୁଲୁତ କରୁଛୁ, ସରିଆ ଧାନ କରୁଛୁ, ତାପରେ ଆମର ବିଭିନ୍ନ ଲହ ଜାତୀୟ ଯେନ୍ ଡାଲି ଜାତୀୟ ଶସ୍ୟ ଅଛେ ସେଟା ବି ଆମେ ଚାଷ କରୁଛୁ।
1: ବେଲେ ସବୁ ଟିକେ ଟିକେ କରୁଛୁ ମାଟି ଥି ବୋଲ।
0: ହଁ ଖାଇବାର୍ ଲାଗି ବି ଆରୁ ଯେନ୍ତା ଖାଇବାର୍ ଅଧିକା ହେବା ତାହାକେ ବିକ୍ରି ବି କରୁଛୁ ଆମେ ବଜାରରେ ଯାଇକରି।
1: ଆଚ୍ଛା, ଏନେ ଗୁଟେ କଥା ଇନ୍ଦ୍ର ଭାଇ, ଆମେ ମୁଗ ଚାଷ କରୁଛୁ, ବିରି ଚାଷ କରୁଛୁ, ମୁଗଫୁଲି ଚାଷ କରୁଛୁ, ଇ ଚାଷ ମାନଙ୍କର ଭିତରେ କେନ୍ତି ଜହ ମେହନତ ଅଛେ ଆଉ କେନ୍ତି କେନ୍ତା ଖର୍ଚ୍ଚା କରିକିରି କେନ୍ତି ଜହ ଫାଇଦା ଅଛେ କହବ ଟିକେ?
0: ଖର୍ଚ୍ଚା ତ ବର୍ତ୍ତମାନ ଇହାଦେ ସବୁଠି ଲାଗୁଛେ, ଯେନ୍ ପ୍ରକାର ଆମେ ଖତ ଆଗ କାଳରୁ ଦଉଥିଲା ସେ ଖତ ଇହାଦେ ଗୋବର ଖତ ଆର ନେଇ ମିଲବାର ନ, କିହା ପୁତନା ଇହାଦେ ପ୍ରାୟ ପରିମାଣ ଟିକେ ବଢି ଯାଇଛେ, ସେତେବେଳେ ଉଷ କଷା ଟିକେ ଆମକୁ ଜହ ଦେବାରକେ ପଡୁଛେ। ମୁଫଲି ଚାଷରେ ଟିକେ ବେଶୀ ଉଷ କଷା ନେଇ ଲାଗେ, ବାକି ମୁଗ ବିରି କୁଲୁଦରେ ତ ନେଇ ଲାଗେ, ମୁଗରେ ଟିକେ ଛାଇଛା ଉଷ କଷା ଦେବାର ପଡ଼ସି। କିହା ପୁତରା ଯେତେବେଳେ ଲାଖି ଲୁଖା ବସି ଯାସନ ଲାଗି ଯାସନ ଯେ ଉଷ କଷା ଟିକେ ଦେବାର ଲାଗ୍ସି।
1: ଆମେ ମୁଗଫୁଲି ମୁଗ ଏଟା କେବେ ଧରି ପକାମା?
0: କେବେ ଧରି ପକାମା ବୋଲେ ଦେଖ ତାର ସମୟ ତ ଆସି ଯାଉଛେ ନ, ଜୋତା ତ ଆମର ଆଣ୍ଠ ମାନଙ୍କୁ ଜୋତା ସରି ଯାଇଛେ, ଖରାଟିଆ ଜୋତ ସରି ଯାଇଛେ, ବର୍ଷା ଯଦି ଦୁଇ ଚାରିଟା ବର୍ଷା ହେଇଯିବା ତାର ବତର ଛତର ଦେଖିକରି ଖରା ଟିଆ ଟିକେ ହେଇଗଲେ ବେଲ ସରିଆ ଆଣ୍ଠ ମାନଙ୍କୁ ମୁଫଲି ମଞ୍ଜି ତ ଆମେ ସବୁ ରେଡି କରିଦେଇଛୁ, ଆଉ ଛୁକୁଲା ଛଡ଼ି ଦେଇକରି ମଞ୍ଜି ରେଡି କରିଦେଉ, ଯଦି ବର୍ଷା ପତି ଠିକ ହେବା ପାଗରାଗ ଠିକ ହେବା ବୋଲେ ମୁଫଲି ପକାବାର ଟାଇମ ବି ଆସି ଯାଉଛେ ନା।
1: ଆଚ୍ଛା, ଖରାଟିଆ ମୁଗଫୁଲି କରିଥିଲେ ଆମେ?
0: ହଁ ମୁଫଲି ଖରାଟିଆ କରା ହେଇଥିଲା ଆମର ଆଟେ।
1: ତ ଏହେ ଦେ ଯେନ୍ ମୁଗଫୁଲି ଚାଷ କର୍ମା, ଏହେ ଦେ ସେ ବିହନ କେ ନେଇକିରି ଆମେ ଯଦି ଚାଷ ଥି ବ୍ୟବହାର କର୍ମା ବେଲେ ହେବା କି ନୂଆ ବିହନ ଆନବାକେ ପଡ଼ିଥିସି?
0: ଇ ଖରାଟିଆ ମୁଫଲିର ମଞ୍ଜି ବି କରିଥିଲୁ ଆମେ, ଭଲ ହେଇଥିଲା ଗତ ବର୍ଷ, ଆରୁ ତାହାକେ ଟିକେ ଭଲ କରି ଶୁଖାବାର ପଡ଼ସି, ଆର୍ ଶୁଖେଇକରି ଯଦି ଠିକ୍ ହିସାବେ ବତର ଛତର ଦେଖିକରି ଆମେ ଯଦି ପକାମା ବୋଇଲେ ବି ହେଇପାରବା, କିଛି ଅସୁବିଧା ନାଇଁ ହୁଏ।
1: ବନେ ମୁଗଫୁଲି ପଡ଼ସି ଏକା?
0: ହଁ ପଡ଼ସି।
1: ଆଚ୍ଛା, ମୁଗଫୁଲି ପକାବାର ଧାରାଟା କେନ୍ତା ଟିକେ ବୁଝେଇକରି କହିବ?
0: ଯେ ମ୍ୟାଟ ପୁରା ବତର ଯଦି ଠିକ୍ ଅଛେ, ଆମର ବେଲସରିଆ ମ୍ୟାଟ ହଉ କିମ୍ବା ଆମର ଟାଇଲ ମ୍ୟାଟ ହଉ, ଟିକେ ମ୍ୟାଟ ଟିକେ ଦୋରସା ମ୍ୟାଟ ହେଇଥିବା, ମାଇଟ ଟିକେ ସଫା ଥିବା, ଲଟା ବୁଦା ନେଇଥିବା, ତାପରେ ଜଗଡା କେଚଡା ନେଇଥିବା, ସଫା ହେଇଥିବା, ପୁରା ଗୁଣ୍ଡ ହେଇଥିବା ମାଇଟ, ସେଥିରେ ଯଦି ଆମେ ମୁଫଲି ଦେଇକରି ଖତ ଖୁତା ଟିକେ ସାଫ ସୁତା ଟିକେ ଦେଲେ ସେ ମୁଫଲିଟା ଟିକେ ଭଲ ହେଇପାରସି।
1: ଆଚ୍ଛା, ଗାର୍କେ ଗାର୍ ଧାଡ଼ିକେ ଧାଡ଼ି,
0: ଗାର୍କେ ଗାର୍ ଧାଡ଼ିକେ ଧାଡ଼ି ଆମେ ଖତ ଖୁତା ଯଦି ମିଲବା ବୋଇଲେ, ଗୋବର ଖତ ଯଦି ମିଲବା ବୋଇଲେ ଆମେ ଗାର୍କେ ଗାର୍ ଆମେ ମୁଫଲି ପକାସୁଁ, ଆର୍ ତାର ଉପରେ ମ୍ୟାଟଟା ବି ଦେଇକରି କିଛି ଦିନ ଗଲା ଉପରେ ମଞ୍ଜି ଗଜା ଆସି ଆସି ବର୍ଷା ବର୍ଷି।
1: ଗଛ ନୁ ଗଛ କେତେ ଦୂରିଆ ରହିବାର କଥା?
0: ମିନିମମ ଗୋଟେ ଗଛ ନୁ ଗଛ ଗୋଟେ ଅଧା ଫୁଟ ଲେଖା ରହିବାର କଥା, ଗୋଟେ ଅଧା ଫୁଟ ଲେଖା ରହିବାର କଥା, ଗଛ ଲେଖ ଟିକେ ଜୋଟ ଲେଖୁଥିବାର କଥା।
1: ଆଚ୍ଛା,
0: ଛଡ଼ିଆ ଛଡ଼ିଆ ଥିବାର
1: କଥା। ତ ଆମେ ଯେନ୍ ମୁଗଫୁଲି ଉଚ୍ଲେଇ କିରି କେତେ ଯେନ୍ ମଞ୍ଜି ପକାମା, ପକେଇ ସାରିଲା ପରେ କେନ୍ତା ଯତ୍ନ ରତନ ଲାଗି ଧ୍ୟାନ ଦେବାକେ ହେସି?
0: ମୁଫଲି ପକେଇ ସାରିଲା ପରେ ଯେନ୍ ଲଟା ବୁଦା ଗୁଟେ ଦୁଇଟା ଆଙ୍କରିପା, ସେ ଲଟା ବୁଦା କେ ପହିଲା ସଫା କର୍ମା, ଆର୍ ଲଟା ବୁଦା ସଫା କଲେ ଯେ ଛନଛନିଆ ଯଦି ହେବା, ଭୁରା ପାନ ଯଦି ପାଇବା ବୋଲେ ଛନଛନିଆ ହେଇକିରି ଯଦି ଠିକ୍ ସେ ଗଛ ବଢି ପାରବା, ଆର୍ ଲଟା ବୁଦା ହଉଛେ ମୁଖ୍ୟ, ଲଟା ବୁଦା ସଫା କର୍ମା ଆଉ ତାପରେ ଗଛ ଆରାମସେ ଠିକ୍ ସେ ବଢି ପାରବା, କିଛି ଅସୁବିଧା ନାଇଁ।
1: ଆଜିକାଲର ମୁଗଫୁଲିଟା କେତେ ଦିନ ହେଲେ ଅମଲ ହେଇଯାଇଥିସି ଇନ୍ଦ୍ର ଭାଇ?
0: ଦାଦା ଦେଖ, ମୁଫଲିଟା ତ ଇହାଦେ ଉଷ କଷା ଯେନ୍ ଦିଆ ହଉଛେ, ଖତ ଖାର ଯଦି ଦିଆ ହଉଛେ ଠିକ୍ ହିସାବେ ବୋଲେ ତ ଦୁଇ ଅଢେଇ ମାସ ଭିତରେ, ତିନି ମାସ ଭିତରେ ଆମର ଦଶରା ତ ମୁଫଲି ବାହାରି ଯାଉଛେ। ହଁ, ଦଶରା ତ ମୁଫଲି ବାହାରି ଯାଉଛେ, ଯେନ୍ ମାନେ ଆଗରୁ ଟିକେ ଜୁନ୍ ମାସ ଯଦି ମଞ୍ଜି ଯଦି ଆମେ ପକାମା ବୋଇଲେ। ହଁ,
2: ମୁଫଲି ଯେନ୍ତା ଅଣ ଧାନ ଚାଷ ଆମର ଏନ ମଡ଼ିଆ ବି କରୁଛନ୍ କେ ଚାଷୀ ଭାଇ ମାନେ?
0: ହଁ, ମଡ଼ିଆ ବି କରୁଛନ୍ ଆଜ୍ଞା। ଆଉ ମଡ଼ିଆ ଚାଷଟା ଆମର ଅଞ୍ଚଳରେ ବି ହଉଛେ, କିନ୍ତୁ ଆଗ ଯେତିକି ଚାଷ ହଉଥିଲା ବର୍ତ୍ତମାନ ଟିକେ କମି ଯାଇଛି ଟିକେ। ଆମକୁ ଇନ ବଜାରର ଚାହିଦା ଟିକେ, ଆମର ଅଞ୍ଚଳର କଥା ମୁଁ କହୁଛେ ଯେ ମଡ଼ିଆ ଚାଷୀ ଭାଇ କଲେ ବି ଆମର ଇନ କିଛି ହେନ୍ତା ବିକବାର ସୁବିଧା କିଛି ହେନ୍ତା ମାର୍କେଟରେ ନାଇଁ ନ, ଆଉ ଯେନ୍ତାକି ମଡ଼ିଆ ଚାଷୀ ଟିକେ କମ ପରିମାଣରେ କରୁଛନ୍, କିନ୍ତୁ କରୁଛନ୍ ଚାଷ।
2: ଇ ବର୍ଷର ପାଣିପାଗ କେ ଯଦି ଦେଖମା ବୋଲେ ଆମକୁ ଧାନର କିସମ ବି ବାରବାକେ ପଡ଼ବା?
0: ନିହାତି ନିହାତି,
2: ଯେନେ ବଡ଼ କିସମ କରୁଥିଲା ସେନେ ଟିକେ କମ ସମୟ ଭିତରେ ଯେନ୍ତା ଧାନ ହେବା ସେନ୍ତା କିସମ ମନେ ଲଗାବାକେ ପଡ଼ବା।
0: ହଁ ହଁ।

0: ସେଥିର୍ ଲାଗି କାଣା କାଣା ଏଇ ବର୍ଷ ଯୋଜନା କଲେ ନ?
1: ଯୋଜନା ଆମେ କରିଛୁ ଯେ ଏଇ ବର୍ଷ ଠିକ ହିସାବେ ଯଦି ଆମେ ଚାଷ କର୍ମା ଆରୁ ଆମଦାନୀ ପାଇବା ଲାଗି ଚାହିଁମା ବୋଲେ ଆମେ ଛୋଟ କିସମର ଧାନ ଆମକୁ ଯେନ୍ଟା ଜଲ୍ଦି ଅମଲ ହେଇପାରବା ସେ ଛୋଟ କିସମର ଧାନ ମାନେ ଆମକୁ କରବାର୍କେ ପଡ଼ବା, କାହିଁକି ବଡ଼ ଧାନ ମାନେ ସନ୍ନା ଇଟା ମାନେ ଯେନ୍ ବଡ଼ ବଡ଼ ଧାନ ମାନେ ଯେନ୍ ଅଛେ ସେ ଧାନକେ ଟିକେ ବେଶୀ ଲେଟ୍ ଲାଗୁଛେ, କିନ୍ତୁ ଛୋଟ ଧାନ ମାନଙ୍କୁ କମ୍ ଟାଇମ୍ ଭିତରେ ହେଇଯାଉଛେ।
0: ଯାହା ବି ହଉ, ଆମର ସାଙ୍ଗେ ଆପଣ ଯୋଡ଼ି ହେଲେ, ଆପଣଙ୍କର ଚାଷବାସ କେ ନେଇକରି କଥାବାର୍ତ୍ତା ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
2: ଜୁହାର ଭାଇ,
1: ଜୁହାର
2: ଜୁହାର। ମନେ ଲାଗଲା ହୋ?
0: ହଁ
2: ଭାଇ, ମାନେ ବି କଷି ହେଇକିରି ଅଛନ୍।
0: ହଏ ହଏ ହଏ,
2: ଯେ ଶୁଣ ତ, ସବୁ ପାଖେ ବନେ ଗୀତ ଟେ ନି ହେଲେ ବୈଠକିତି ମନ ଟିକେ ନି ମାନିଏ
0: ବୋଲେ ଶୁନମା ପଦେ ଦଦା।
2: ହଏ
0: ଶୁନୁ
2: ଶୁନୁ ଇ ଗୀତ।

0: ଲାଗିଲା ଭାଇ।
1: ହଏ ହଏ ହଏ ଯେ ଦଦା ଗୋଟେ କଥାଟେ କହିମି ବୋଲୁଥୁନି।
0: ହଁ ହଁ
1: ଦେଖ ଇହାଦେ ତ ଗୋବର ଖତ ଆର ନାଇଁ ମିଲବାର ନ। ହେନ୍ତା କମ୍ କମ୍ ମିଲୁଛେ କେନେ କେନ୍ତା ଗାଏ ଦାମୁର ତ କମି କମି ଗଲେ ନ।
0: ହଏ
1: ବାକି ତକ ଆମେ ଗୋଟେ କାମଟେ କରିପାରମା
0: କହ।
1: ଆମେ ଯଦି ଦଦା ଡୁଲିଥି ଧଣୀ ଚା ମିଳୁଛି
0: ବଢ଼ିଆ କଥାଟେ କହିଲ
1: ବୁଝିଲ ସେଟା ଯଦି ବୁନି ଦେବା ଆରୁ ଧରି ନିଅ ବୁନାଥି ଯଦି ସେଟା ଦେଇଛୁ ବୋଲେ ବିହିଡ଼ା ବେଲକେ ଧାନ ସାଙ୍ଗେ ବିହିଡ଼ି ଦେଲେ ବି ମିଶିଯିବା ଆର୍ ରୁଆଥି ଯଦି ଦେଇଛୁ ଦଦା ଟିକେ ବନେ ଟିକେ ଟିକେ ଲଗ ଲଖାଲା ବୋଲେ କାଦୋ କରି କରି ମିଶେଇ ଦେଲେ ଆମର ସବୁଜ ସାର ବି ମିଳିଗଲା
0: ରଜୋ କରସି।
1: ହଇ
0: ଇନେ ଆର ଗୋଟେ କଥା କହମା ଭାଇ ଦେଖ ଏହେଦେ ମହଙ୍ଗା ଦୁନିଆ କେ ଚାଷ ପାତି ଥି ଲୋକ ଗୁର୍ଦୁ ଦରକାର ପଡ଼ିଥିସି ପଇସା ବି ଦରକାର ପଡ଼ିଥିସି ହେଲେ ଦିନୁ ଦିନ କେ ଲୋକ ଆର୍ ନେଇ ମିଲବାର।
1: ହଏ ହଏ
0: ହେଥିର୍ ଲାଗି ବୋଲ ତ ଏହେଦେ ବହୁଟେ ସବୁ ପ୍ରକାର କୃଷି ଯନ୍ତ୍ରପାତି ମାନେ ଆସିଗଲେନ ଭାଇମାନେ ତାହାକେ ବ୍ୟବହାର କରୁନ୍। ଆଉ ଗୋଟେ କଥା ଯେ ଆମେ ଧାନ ବୁଣିଲା ବେଲ୍କେ ହଉ କି ରୁଇଲା ବେଲ୍କେ ହଉ କି ମୁଗ ବିରିଥି ବି ହଉ ଏହେଦେ ଭିନ୍ ଭିନ୍ ଲଟା ମରା ମାନେ ଆସୁଛି ଧାନର ଲାଗି ମୁଗର ଲାଗି ମୁଗଫୁଲି ଲାଗି ହେଲେ ବଡ଼ କଥା ହେଉଛି ଠିକ୍ ଅନୁପାତ ଥି ତାହାକେ ବ୍ୟବହାର କରବାରଟା ଏଥିଲାଗି ବିଶେଷଜ୍ଞ ଆଜ୍ଞା ମାନଙ୍କର ପରାମର୍ଶ ନେଇକିରି ଏଇ ଜିନିଷ ମାନେ ଆମେ ଯଦି ବ୍ୟବହାର କର୍ମା ବେଲେ ବି କେତେ ଭଲ ଫାଇଦା ପାଇମା କମ୍ ପଇସାକେ ସୁବିଧା ଥି ଆମର ଚାଷଟା ହେଇଯିବା ଅମଲ ବି ସୁନ୍ଦର ହିସାବେ ହେବା।
1: ଯେ ଦଦା କାଁ ବୋଲୁଥୁନି କି
0: ହଁ
1: ବୋଲେ ଫେନ୍ ନି ଜାନ କେ ଲୋକ ପାଖ ଦେଖିଲେ ଯେ
0: ହଏ ସମିଆ ତ ହେଇଗଲା ଚାଷ ଲାଗି ମେଘ ବି ଆଲୋ ଆଲୋ କରୁଛି ଭିଜି ଭୁଜା ଦିମା ଯୋଉ ଜିମା
1: ଜୁହାର ଦଦା
0: ଜୁହାର ଭାଇ ଜୁହାର।

ଏଇଠି ଶେଷ ହେଲା ଗ୍ରାମୀଣ ଶ୍ରୋତା ତଥା ଚାଷୀ ଭାଇମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ କିଷାନବାଣୀ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଶବ୍ଦସୁଧା କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତାବନ୍ଧୁ, ଶବ୍ଦସୁଧାର ସୁଧାମୟ ପରିବେଶକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଶବ୍ଦରେ ଶବ୍ଦରେ ଭାବରେ ଭାବରେ ଆପଣମାନଙ୍କୁ ସୁଧା ପରଶିବା ପାଇଁ ଆମ ଗହଣରେ ଅଛନ୍ତି କବି ଗୋବର୍ଦ୍ଧନ ଭୋଇ। ତାଙ୍କଠାରୁ କବିତା ଶୁଣିବା ଏବଂ ତାଙ୍କ ସହ କିଛି କଥାବାର୍ତ୍ତା ହେବା। ଶ୍ରୀଯୁକ୍ତ ଭୋଇ, ଆମର ଏ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ, ନମସ୍କାର।
1: ହଁ ନମସ୍କାର ସାର୍, ନମସ୍କାର।
0: ପ୍ରଥମେ ଆପଣଙ୍କର କବିତା ଶୁଣିବା, ତାପରେ ଆପଣଙ୍କ ସହ କଥାବାର୍ତ୍ତା ହେବା।
1: ମୋର କବିତାର ଶୀର୍ଷକ କ୍ୟାନଭାସ। ଜୀବନର କ୍ୟାନଭାସରେ ଆଙ୍କି ହୋଇଯାଏ ଅନେକ ଅଜବ ଚିତ୍ର, ରଙ୍ଗ ବେରଙ୍ଗ ଚିତ୍ରରେ ପ୍ରତୀୟମାନ ହୁଏ କେତେ ଛାଇ କେତେ ଆଲୁଅ। ଛାଇର ଛିଟାରେ ଧୂସର ସ୍ୱପ୍ନ ସବୁ ଉଭେଇଯାଏ ପ୍ରତିଶ୍ରୁତିହୀନ ପଳାତକ ପରି। ଆଲୋକର ଆଲେଖ୍ୟରେ ଜୀବନ ଜିଇଁବାର ଗନ୍ଧ ବାରି ହୁଏ ଭବିଷ୍ୟର। ସରି ସରି ଆସୁଥିବା ମୁହୂର୍ତ୍ତ ସବୁକୁ ସାଉଁଟି ଚାଲିଥାଏ ଜୀବନର କ୍ୟାନଭାସ। ଭାବନାର ତୁଳିରେ ଭରିଦିଏ ଅଦୃଷ୍ଟ ଅହେତୁକ ରଙ୍ଗ। ସ୍ୱପ୍ନ ସବୁ ଭିଜି ଭିଜି ଧୋଇଗଲେ ମଧ୍ୟ କ୍ୟାନଭାସ ପଡ଼ି ରହିଥାଏ ଆଙ୍କିବାକୁ ପୁନର୍ବାର, ଚିତ୍ର ପରେ ଚିତ୍ର, ଆଶା ଆକାଂକ୍ଷା ଓ ବିଶ୍ୱାସର। ମୋର ପରବର୍ତ୍ତୀ କବିତା ସ୍ୱପ୍ନ ଓ ବାସ୍ତବ। ଫେରିଆସ ତୁମେ ସ୍ୱପ୍ନର ସୌଦାଗର, ଫେରିଆସ ତୁମେ ସ୍ୱପ୍ନର ସୌଦାଗର। ତୁମ ସ୍ୱପ୍ନ ସବୁ ଆଜି ବିବର୍ଣ୍ଣ ପାଣ୍ଡୁର, ଅସ୍ଥି ମଜ୍ଜାବିହୀନ ସରୀସୃପ। ପେଣ୍ଡୁଲମ୍ ଭଳି ଗତିଶୀଳ ସମୟର ସରହଦରେ ଖାଲି ମେଞ୍ଚା ମେଞ୍ଚା ଅନ୍ଧାର। ଜୀବନର ଝାପ୍ସା ଚିରା ଚିତ୍ରରେ ସ୍ୱପ୍ନ ସବୁ ଜୀବାଶ୍ମ ସଦୃଶ। ଆସ ଫେରିଆସ ବାସ୍ତବତାକୁ, ମାଟିର ମହକରେ ଥରେ ନିମଜ୍ଜିତ ହୋଇ ଦେଖ କେମିତି ତୁମ ରୁଗ୍ଣ ମାନସିକତାଗୁଡ଼ିକ ଅସରରି ସାଜି ଗୋଡ଼େଇ ଚାଲିଛନ୍ତି ତୁମ ମାନସ ପଟରେ। ଧିକ୍କାର କରୁଛନ୍ତି ଜୀବନର ଜଳ ଛବିରେ ଅନ୍ତସାର ଶୂନ୍ୟ ଜଡ଼ ହୋଇ। ସ୍ୱପ୍ନ ଓ ବାସ୍ତବ ଭିତରେ ଫରକ କେବଳ ଏତିକି, ତୁମେ ଆଖି ବୁଜି ଅନ୍ଧ ଉପତ୍ୟକାରେ ଖୋଜୁଛ ନିଜ ଅସ୍ତିତ୍ୱକୁ, କିନ୍ତୁ ଆଖି ଖୋଲିଦେଲେ ବାସ୍ତବ ହିଁ ବାସ୍ତବ। ଲମ୍ବିଛି ଜୀବନର ମୋହ କାହିଁ କେତେ ଦୂର, ଆବିର୍ଭାବରୁ ନିର୍ବାଣ ପର୍ଯ୍ୟନ୍ତ, ଆବିର୍ଭାବରୁ ନିର୍ବାଣ ପର୍ଯ୍ୟନ୍ତ।
0: ଆପଣଙ୍କର ଏ କବିତାରେ କେଉଁଠି ସଫେଦ କାନଭାସଟିଏକୁ ଆପଣ ଟାଣି ଆଣିଛନ୍ତି, ତ କେଉଁଠି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଲମ୍ବିତ କରିଯାଇଛି ଆପଣଙ୍କର ସ୍ୱପ୍ନ, ଦିଗ୍ବଳୟକୁ ଭେଦି ଯାଇଛି, ତେବେ ଆପଣ ଜୀବନକୁ କିଭଳି ଭାବରେ ଅନୁଭବ କରନ୍ତି ଜଣେ କବି ଭାବରେ?
1: ଜୀବନକୁ ମୁଁ ଭାବେ କ୍ଷଣସ୍ଥାୟୀ, ଆଜି ଅଛି କାଲି ନାହିଁ। ହେଲେ ଜୀବନ ଜିଇଁବାର କଳା ଯାହା ଭିତରେ ଥାଏ ସେ ବୁଝିପାରେ ପ୍ରକୃତରେ ଜୀବନକୁ, ଆଉ ଜୀବନରେ କେତେ ଯେ ଅନୁଭୂତି ଅଭିବ୍ୟକ୍ତି ରହିଛି ତାକୁ ଆମେ ମାପିପାରିବା ନାହିଁ। କିନ୍ତୁ ଠିକ୍ ଭାବରେ ଜୀବନକୁ ଜିଇଁବାର କଳା ଶିଖିଲେ ଏ ଜୀବନଟା ବି ମଧ୍ୟ ସବୁବେଳେ ବାସ୍ତବ ଭଳି ଲାଗିବ, ଆଉ ଅବାସ୍ତବ ଭଳି ଲାଗିବ ନାହିଁ।
0: ଜଣେ କବି ଦୃଷ୍ଟିରେ ଆପଣ କହିଲେ ଯେ ଯିଏ ଯେତେ ମାତ୍ରାରେ ଅଧିକ ଜିଇଁବାର କଳା ହାସଲ କରିଥାଏ ତା ପାଇଁ ଜୀବନଟା ସେତେ ସରସ ସୁନ୍ଦର ହୋଇଯାଏ। ଏବେ ଏବେ ପ୍ରାୟ ନୀତି ପ୍ରତି ଆମେ ଅନେକ କବିଙ୍କୁ ଭେଟୁଛୁ, ଅନେକ ସର୍ଜନଶୀଳ ବ୍ୟକ୍ତିଙ୍କୁ ଭେଟୁଛୁ, କିନ୍ତୁ ଆମେ ଶ୍ରୋତା ବା ପାଠକଟିଏକୁ ପାଇବାର ବଡ଼ କଷ୍ଟସାଧ୍ୟ ବ୍ୟାପାର ହୋଇଯାଉଛି। ତ ଆମର ଏ ଯେଉଁ ସାହିତ୍ୟ ସାଧାରଣ ବ୍ୟକ୍ତି ପାଖକୁ ଠିକ୍ ଭାବରେ ପହଞ୍ଚି ପାରୁଛି ନା ନାହିଁ, ଆପଣ ଜଣେ କବି ଭାବରେ ଏ କଥା କିଭଳି ଭାବରେ ଅନୁଭବ କରନ୍ତି?
1: ଦେଖନ୍ତୁ, ଆଜି ଗଣମାଧ୍ୟମ ବିଶେଷ ଭାବରେ ପ୍ରଚଳିତ। କବିତାକୁ ଯଦି ଫେସବୁକ୍ରେ ଜଣେ ଅପଲୋଡ଼ କରୁଛି, ଅନେକ ପାଠକଙ୍କ ହୃଦୟକୁ ଜିଣିବାର ଗୋଟିଏ ସୁନ୍ଦର ମାଧ୍ୟମ। ତା ସହିତ ପୁସ୍ତକଗୁଡ଼ିକୁ ମଧ୍ୟ ପଢ଼ିବା ପାଇଁ ଏବେ ମଧ୍ୟ ପାଠକର ଅଭାବ ନାହିଁ। ଯେଉଁମାନେ ସାହିତ୍ୟକୁ ଭଲ ପାଆନ୍ତି, ଯାହାର ସାହିତ୍ୟ ପ୍ରତି ରୁଚି ରହିଛି, ସେମାନେ ନିଶ୍ଚିତ ରୂପେ କବିତା ପଢ଼ିବେ, ଗଳ୍ପ ପଢ଼ିବେ, ଉପନ୍ୟାସ ପଢ଼ିବେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଯଦି ଦେଖିବାକୁ ହେଲେ, ଧୀରେ ଧୀରେ ଲୋକଙ୍କର ଆଜିର ଏଇ ବସ୍ତୁବାଦୀ ଦୁନିଆରେ ଲୋକଙ୍କ ଭିତରେ ସାହିତ୍ୟ ପ୍ରତି କିଛିଟା ମୋହ କମିବାରେ ଲାଗିଛି।
0: ଆଗକୁ ପୁଣି କଥାବାର୍ତ୍ତା ଜାରି ରଖିବା, ଆପଣଙ୍କର ସ୍ୱରଚିତ କବିତା କିଛି ଶୁଣିବା।
1: ମୋର ପରବର୍ତ୍ତୀ କବିତା ବୃନ୍ତଚିତ ପୁଷ୍ପ। ଅନ୍ଧାରର ନିବିଡ଼ ଆସିଲେ ସେ ଉଡ଼ି ଚାଲେ ମନ ପକ୍ଷୀ ଏଡାଳରୁ ସେଡାଳ। ପୁଷ୍ପିତ ପଲାଶ ବନରେ ବିଛୁ ହୋଇ ପଡ଼େ ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭା। ଭାମରାର ଇନ୍ଦ୍ରଧନୁ ସୃଷ୍ଟି କରେ ଛନ୍ଦହୀନ ଜୀବନରେ ବାଘ ନିଶ ହନାଲା। ମଉଳା ଫୁଲର ପାଖୁଡ଼ାରେ

ଗୁଣୁ ଗୁଣୁ ଗୀତ ଗାଏ ବେପଥୁ ଭ୍ରମର, ସରାହତ ପକ୍ଷୀ ପରାଜିତ ହୁଏ ଯନ୍ତ୍ରଣାର ଜ୍ୱାଳାରେ, ହୋଇଉଠେ ଛଟପଟ, କାହା ପାଇଁ କିଏ ଚାହିଁ ରହେ ବାଟ ଅନେଇ।

0: ବୃନ୍ତଚିତ ପୁଷ୍ପ ବୃନ୍ତଚିତ ପୁଷ୍ପ।
1: ଆପଣ ଏଇ ଯେଉଁ କହିଲେ ଯେ ଆମେ ସମସ୍ତେ ଜଣେ ଜଣେ ବୃନ୍ତଚ୍ୟୁତ ପୁଷ୍ପ, ତେବେ ଜନ୍ମ ଏବଂ ମୃତ୍ୟୁ ଅବଧାରିତ ସତ୍ୟ, ଆପଣ କାହାକୁ ଅଧିକ ଗୁରୁତ୍ୱ ଦିଅନ୍ତି, ଜନ୍ମକୁ ନା ମୃତ୍ୟୁକୁ ଜଣେ କବି ଭାବରେ?
0: ମଣିଷ ଜନ୍ମ ହେବାର ତ ଏଇଟା ହେଉଛି ଗୋଟେ ଅପୂର୍ବ ସୁଯୋଗ, ଏଇ ପୃଥିବୀରେ ସେ ବିଚରଣ କରିବା, ପୃଥିବୀରେ ସେ ତାର କାୟା ବିସ୍ତାର କରିବା ବହୁତ ବଡ଼ କଥା। କିନ୍ତୁ ଏଇ ଜୀବନ ଜିଇଁବା ଭିତରେ ଦିନେ ନା ଦିନେ ମୃତ୍ୟୁ ମଧ୍ୟ ଆସିଥାଏ। କିନ୍ତୁ ଏ କବିତାରେ ମୁଁ କହିବାକୁ ଚାହିଁଛି ଯେ ଆଜି ଆମେ ସମସ୍ତେ ଗୋଟିଏ ଗୋଟିଏ ବୃନ୍ତଚିତ ପୁଷ୍ପ, ଯେମିତି ବୃନ୍ତରୁ ସେଇ ପୁଷ୍ପଟି ଖସିଯାଏ ସେମିତି ଆଗ ପଛ ହୋଇ ସମସ୍ତେ ଏଇ ଧରାପୃଷ୍ଠରୁ ବିଦାୟ ନେଇ ଚାଲିଯିବା, କେବଳ ଲେଖିଦେଇଯିବା ସ୍ୱର୍ଣ୍ଣାଭ ଇତିହାସ।
1: ଆପଣ ଏଇ ମୃତ୍ୟୁକୁ ଯେଭଳି ଭାବରେ ତାର ଶୀତଳତାର ସ୍ପର୍ଶକୁ ଆପଣ ଅନୁଭବ କଲେ, ଠିକ୍ ସେହିପରି କବି ଦୃଷ୍ଟିରେ ଆପଣଙ୍କୁ ପ୍ରେମ କିଭଳି ଭାବରେ ସ୍ପର୍ଶ ଦିଏ, କିଭଳି ଭାବରେ ଅନୁଭବ ଦିଏ ଆପଣଙ୍କୁ?
0: ଜନ୍ କିଟ୍ସ କହିଥିଲେ, ଏଭ୍ରି ମ୍ୟାନ୍ ଇଜ୍ ଏ ପୋଏଟ୍ ହ୍ୱେନ୍ ହିଜ୍ ଇନ୍ ଲଭ୍। ସମସ୍ତେ ଗୋଟେ ଗୋଟେ କବି ଯିଏ ପ୍ରେମରେ ପଡ଼ିଥାଏ, ଆଉ ପ୍ରେମ କବିତାରୁ ହିଁ କବିତାର ଆରମ୍ଭ, ଆଉ ବାସ୍ତବିକ ପ୍ରେମ ହିଁ ଜୀବନର ଗୋଟେ ମଧୁର ଉତ୍ସ ଉଲ୍ଲାସ। ତେଣୁ ପ୍ରେମ ମାଧ୍ୟମରେ ହିଁ କବିତାକୁ ପରିପ୍ରକାଶ କରିବାର ନିହାତି ଆବଶ୍ୟକ। ତେଣୁ ପ୍ରତ୍ୟେକ କବି ଜଣେ ଜଣେ ପ୍ରେମିକ।
1: ଆପଣ ଏଇ ଯେଉଁ କହିଲେ ଯେ ପ୍ରତ୍ୟେକ କବି ଜଣେ ଜଣେ ପ୍ରେମିକ, ତ ଆପଣ କେଉଁ ପରିସ୍ଥିତିରୁ ଆପଣଙ୍କ ଭିତରେ ସର୍ଜନଶୀଳତା ପ୍ରକାଶ ପାଇଲା, ଆପଣ ଲେଖିବା ପାଇଁ ଆଗ୍ରହ ପ୍ରକାଶ କଲେ, କେଉଁ ମୁହୂର୍ତ୍ତ ଥିଲା ସେଇଟା?
0: ବାସ୍ତବିକ କ୍ଷେତ୍ରରେ ଲେଖାଲେଖି ତ ମୁଁ ମୋର ହାଇସ୍କୁଲ ପଢ଼ିବା ସ୍ତରରୁ ଆରମ୍ଭ କରିଛି, କିନ୍ତୁ ବଡ଼ ଭାଇଙ୍କର ଉତ୍ସାହରେ, ସେ ଜଣେ ଭଲ ଲେଖକ ଥିଲେ, ଜଣେ ଗାଳ୍ପିକ ମଧ୍ୟ ଥିଲେ, ତାଙ୍କର ପ୍ରେରଣାରେ ଲେଖିବାର ଏଇ ଯେଉଁ ପ୍ରବୃତ୍ତିଟି ମୋ ଭିତରେ ଜାଗୃତ ହୋଇଥିଲା।
1: ଆଜ୍ଞା,
0: ଆଉ ମୁଁ ଲେଖିବାକୁ ପସନ୍ଦ କଲି। କଲେଜ ଜୀବନରେ ମଧ୍ୟ ଆମ ଜବାହରଲାଲ କଲେଜର ଉଦୟନୀ ପତ୍ରିକାରେ ମୋର ଲେଖାଗୁଡ଼ିକ ପ୍ରକାଶିତ ହେଉଥିଲା, ଏବେ ବିଭିନ୍ନ ପତ୍ରପତ୍ରିକାରେ ମୋ ଲେଖାଗୁଡ଼ିକ ମଧ୍ୟ ପ୍ରକାଶିତ ହେଉଛି। ତେଣୁ କହିବାକୁ ଗଲେ ମୁଁ କଲେଜ ଜୀବନରୁ ହିଁ ବିଶେଷ ଭାବରେ ଏଇ ଲେଖା ପ୍ରତି ମୋର ରୁଚିଟା ଆରମ୍ଭ କରିଥିଲି।
1: ଆପଣଙ୍କର ଆଉ ଗୋଟିଏ କବିତା ଶୁଣିବା।
0: ମୋର ପରବର୍ତ୍ତୀ କବିତା ଶିଥିଳ ବଲଗା। ସହରଟା ଶୋଇଗଲା ପରେ ଜୁଳୁ ଜୁଳୁ ଦୁଇଟି ଉଦାସୀ ଆଖି, ଅନେଇ ରହେ ନିର୍ଜୀବ ବତୀଖୁଣ୍ଡ ଗୁଡ଼ିକୁ, କାଳେ କି ଆସି ବଢ଼େଇଦେବ କଅଁଳ ଆବେଦନପତ୍ର, କିଏ ତୋଳିଦେବ ସମବେଦନାର ସ୍ୱର, ପଚାରିଦେବ କାହିଁକି ତୁମେ ନିର୍ବାକ ନିଶ୍ଚଳ, କାହିଁକି ବା ନିରବି ଯାଇଛି ତୁମ ଭାୟୋଲିନ୍ର କରୁଣ ମୂର୍ଚ୍ଛନା, ଫୁଟି ଉଠୁନି ଆଉ ବେଦନା ଭରା ସଙ୍ଗୀତ, ପଚାରି ବୁଝିନେବ ଥରେ ଘରଦ୍ୱାର ପରିବାର ସଖା ସହୋଦର, କାହିଁକି ଏ ବ୍ୟତିକ୍ରମ ତୁମ ଜୀବନର ସାୟହ୍ନରେ, ସବୁକିଛି ଥାଇବି ସେ ଏକ ଅଲୋଡ଼ା ମଣିଷ, ଭିନ୍ନ ଏକ ପୃଥିବୀର ଅନ୍ୟ ଏକ ଜୀବ, ଅୟୁତ ବେଦନାର ପାହାଡ଼ରେ ମଥା ପିଟି ପିଟି ସେ ଲହୁଲୁହାଣ, ଦୁନିଆର ବାଦ ବିସମ୍ବାଦରେ ଆକ୍ତା ମାକ୍ତା ସେ ଏକ ଶିଥିଳ ବଲଗା, ସେ ଏକ ଶିଥିଳ ବଲଗା। ପରବର୍ତ୍ତୀ କବିତାଟି ହେଉଛି ଶବ୍ଦର କ୍ଷୁଧା। ମୋର ଜୀବନଯାତ୍ରାର ପ୍ରତିଟି ପାହାଚରେ ବ୍ୟସ୍ତ ବିବ୍ରତ କରିପକାନ୍ତି ମୋର ଚିର ଇପ୍ସିତ ଶବ୍ଦ ସବୁ, ମୋର ଖାଇବା ପିଇବା ବସିବା ଶୋଇବା ଉଠିବା କର୍ମରତ ପ୍ରତିଟି ମୁହୂର୍ତ୍ତରେ ସେମାନଙ୍କର ଅଯାଚିତ ଆଗମନ ଚାଲିଥାଏ ମୋ ମନର ନିବୁଜ ଅଗଣାରେ, ପ୍ରତିଯୋଗିତା ଚାଲିଥାଏ ସେମାନଙ୍କ ଭିତରେ ନିଜ ନିଜ ସ୍ଥାନ ସୁରକ୍ଷିତ କରିବାକୁ ମୋର କଳ୍ପନାର କବିତାରେ, ସେମାନଙ୍କର ଅପ୍ରତ୍ୟାଶିତ ଭିଡ଼ରେ ବିତସ୍ପ୍ରିୟ ହୋଇଉଠେ ମୁଁ, କାହିଁକି କାହାକୁ ସ୍ଥାନିତ କରିବି ମୋର କବିତାର ରୂପକଳ୍ପରେ, ଗୁଡ଼େଇ ତୁଳେଇ ହୋଇ ମୋର ଚତୁପାର୍ଶ୍ୱରେ ମୋତେ ଅନୁଧାବନ କରୁଥାନ୍ତି ସକାଳରୁ ସାୟହ୍ନ ଅମା ଅନ୍ଧକାର ରାତ୍ରିର ନିଝୁମ ପ୍ରହର ଯାଏ, ସତେ ଯେମିତି ଖାଦ୍ୟ ଅନ୍ୱେଷଣରେ ଧାଇ ଧାଇଁ ଆସୁଥିବା କ୍ଷୁଧାର୍ଥ କୁକୁର ପଲ, ଲହ ଲହ ଜିହ୍ୱା ପ୍ରସାରିତ କରି ଘୁରି ବୁଲୁଥାନ୍ତି ମାଲିକର ପୟରରେ, ପୁନଶ୍ଚ ଲାଗେ ମୋତେ ସହସ୍ର ପାରାମାନଙ୍କ ମେଳରେ ଶସ୍ୟଦାନା ସିଞ୍ଚନ କରି ସେମାନଙ୍କର ପେଟ ପୂରାଇବାର ପ୍ରୟାସରେ ନିର୍ବାକ ଭାବରେ ଛିଡ଼ା ହୋଇଥିବା କୃତ୍ରିମ ହସର ଆବରଣରେ ମୁହଁ ଢାଙ୍କୁଥିବା ଏକ ପିଆଦା, ଶବ୍ଦମାନଙ୍କ ଅସାମାନ୍ୟ ଭିଡ଼ ମୋ ଦ୍ୱନ୍ଦ ହତାଶ ମାନସ ପଟରେ କ୍ଷୁଧିତ, ସେମାନେ ଧସେଇ ପଶି ଆସିବାକୁ ମୋ କବିତାର ଧାଡ଼ିମାନଙ୍କରେ, ଯେପରି ଆକାଶ ମାର୍ଗରୁ ଖସି ଆସୁଥିବା ଖାଦ୍ୟ ପୁଡ଼ିଆକୁ କରାଗତ କରିବାକୁ ଦୁର୍ବାର ଆକାଂକ୍ଷା ବନ୍ୟା ପ୍ରପୀଡ଼ିତ ମଣିଷର, ଶବ୍ଦ ସବୁ ବିଚଳିତ ଉଦ୍ବେଳିତ ପାଇବାକୁ ଅମୀୟ ନିର୍ଯାସ, କିନ୍ତୁ ହାଏ ମୁଣ୍ଡ ଆଉଁସି ଫେରିବାକୁ ପଡ଼େ ଆଗ।

ଏଇଠି ଶେଷ ହେଲା ଆଜିର ଶବ୍ଦସୁଧା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁଥିଲେ ଗୋବର୍ଦ୍ଧନ ଭୋଇଙ୍କ କବିତା ଆବୃତ୍ତି, ଉପସ୍ଥାପନା ରାଜୀବ ଲୋଚନ ଆଚାର୍ଯ୍ୟ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ପ୍ରଚାର କରୁଛୁ ଧାରାବାହିକ ତୁଳସୀ ରାମାୟଣର 68ତମ ଭାଗ, ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ।

ରଙ୍ଗ ସଭାରେ ଶ୍ୟାମ ଗୌର ବେନି ଭାଇ ଉପନୀତ। ଅଯୋଧ୍ୟା ନାୟକ ଶ୍ରୀରାମଙ୍କ ରୂପଲାବଣ୍ୟରେ ସମଗ୍ର ପୁରବାସୀ ବିମୋହିତ। ପୂର୍ଣ୍ଣଚନ୍ଦ୍ରଙ୍କ ଆଗମନରେ ସତେ ଯେମିତି ତାରାଗଣ, ଠିକ୍ ସେମିତି ଶ୍ରୀରାମଙ୍କ ଉପସ୍ଥିତିରେ ମ୍ଳାନ ନୃପତିଗଣ। ଅହେତୁକ ଭାବନା ଆଉ ଦୁର୍ଭାବନା ଭିତରେ କେଉଁ ଫଳ ଦେବ ବା ଭାଗ୍ୟ, ଏ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ଉଙ୍କି ମାରୁଛି।

ଏଇଠି ଶେଷ ହେଲା ଧାରାବାହିକ ତୁଳସୀ ରାମାୟଣର 68ତମ ଭାଗ। ଏଥର ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ହିନ୍ଦୀ ଭକ୍ତି ଗୀତଟିଏ। କଣ୍ଠ ଗୀତ ଏବଂ ସଙ୍ଗୀତ ଦେଇଛନ୍ତି ହରିଓମ ଶରଣ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତଟିଏ। କଣ୍ଠ ଗୀତ ଏବଂ ସଙ୍ଗୀତ ଦେଇଥିଲେ ହରିଓମ ଶରଣ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆଞ୍ଚଳିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ବେହେରା, ଗୀତିକାର ପରଶୁରାମ ଶତପଥୀ।

ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକ, ଗୀତିକାର ବିବେକାନନ୍ଦ ପାଣିଗ୍ରାହୀ।

ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମର ଶେଷରେ ଗୀତଟିକୁ ଗାଇଛନ୍ତି ନବୀନ କୁମାର କୁଅଁର, ଗୀତିକାର ଚିତ୍ତରଞ୍ଜନ ନାୟକ।

କଥାଚିତ୍ର ଛାତିରେ ଲେଖିଛି ତୋରିନା, ଅରୁଣ ମନ୍ତ୍ରୀଙ୍କ ଲେଖା। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ସଙ୍ଗୀତ ମଳୟ ମିଶ୍ର।

କଥାଚିତ୍ର ପାଗଳ ପ୍ରେମୀ ଗୀତଟିକୁ ଗାଇଛନ୍ତି କୁମାର ବାପି। ଗୀତିକାର ବସନ୍ତରାଜ ସାମଲ। ସଙ୍ଗୀତ ମନ୍ମଥ ମିଶ୍ର।

ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଶାନ୍ତିରାଜ ଖୋସଲା, କଥାଚିତ୍ର ଧନରେ ରଖିବୁ ଶପଥ ମୋର। ଏହି କଥାଚିତ୍ର ପାଇଁ ଦ୍ୱୈତ କଣ୍ଠଶିଳ୍ପୀ ହେଉଛନ୍ତି ଅଭିଜିତ ଏବଂ ନିବେଦିତ।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ। ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ତୁ ମୋ ଆଖିର ତାରା। କଣ୍ଠଶିଳ୍ପୀ ଇରା ମହାନ୍ତି, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ମଳୟ ମିଶ୍ର।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ଶେଷରେ କଥାଚିତ୍ର ତୋବିନାମୁ କାହାଣୀ ଅଧା ଅରୁଣ ମନ୍ତ୍ରୀଙ୍କ ଲେଖା ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ବାବୁଲ ସୁପ୍ରିୟ ଏବଂ ନିବେଦିତା, ସଙ୍ଗୀତ ଶାନ୍ତିରାଜ ଖୋସଲା।

ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜିର କଥାଚିତ୍ରଗୁଡ଼ିକ ଥିଲା ଦିୱାନା, ଛାତିରେ ଲେଖିଛି ତୋରିନା, ପାଗଳ ପ୍ରେମୀ, ଧନରେ ରଖିବୁ ଶପଥ ମୋର ଏବଂ ତୋ ବିନା ମୋ କାହାଣୀ ଅଧା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଉସ୍ତାଦ ଅମଜଦ ଅଲ୍ଲୀ ଖାଁଙ୍କ ସରୋଦ ବାଦନ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ଲଲିତା ଧ୍ୱନି। ଶିଳ୍ପୀଙ୍କ ସହିତ ତବଲାରେ ସଙ୍ଗତ କରୁଛନ୍ତି ସୁଖବିନ୍ଦର ସିଂ ନାମଧାରୀ।

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଆପଣମାନେ ଶୁଣୁଥିଲେ ଉସ୍ତାଦ ଅମଜଦ ଅଲ୍ଲୀ ଖାଁଙ୍କ ସରୋଦ ବାଦନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଲଲିତା ଧ୍ୱନି। ଶିଳ୍ପୀଙ୍କ ସହିତ ତବଲାରେ ସଙ୍ଗତ କରିଥିଲେ ସୁଖବିନ୍ଦର ସିଂ ନାମଧାରୀ। ବର୍ତ୍ତମାନ ସମୟ ରାତି 11:00। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ, ଚଳିତ ପ୍ରସାରଣକୁ ଏଇଠି ଶେଷ କରିବା ପୂର୍ବରୁ କହି ରଖୁଛୁ ଆଗାମୀକାଲି ଆମର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ଆମର ପ୍ରାତଃ ଅଧିବେଶନ ଆରମ୍ଭ କରିବୁ 5:53। ସକାଳ 6:05ରେ ପ୍ରଚାର କରିବୁ ଆରାଧନା କାର୍ଯ୍ୟକ୍ରମରେ କେତୋଟି ଭକ୍ତି ସଙ୍ଗୀତ। ଆମ ପରିବେଶ 6:30। ଆଗାମୀକାଲି ଏଥିରେ ରହିଛି ମହମ୍ମଦ ରଫୁଙ୍କ ସଂକ୍ଷିପ୍ତ ଆଲୋଚନା ବିପର୍ଯ୍ୟୟମୁଖୀ ଗ୍ରାମ୍ୟ ପରିବେଶ ସମ୍ପର୍କରେ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 490ତମ ଭାଗ ପ୍ରଚାର କରିବୁ 6:35। ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ ରଖିଛୁ 7:25। ବିହନ କିଣିବା ଆଗରୁ କିଛି ଜାଣିବା କଥା, ଏ ହେଉଛି ଆଗାମୀକାଲିର ଚାଷରାଲ କାର୍ଯ୍ୟକ୍ରମର ବିଷୟବସ୍ତୁ। ପ୍ରଚାର କରିବୁ 7:35। ଗୋସ୍ୱାମୀ ତୁଳସୀଦାସକୃତ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ ପ୍ରଚାର କରିବୁ 7:40। 7:50ରେ ପ୍ରଚାର କରିବୁ ପାରମ୍ପରିକ ଗୀତରେ ଚମ୍ପୁ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ 8:30। 8:45ରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। 9:00ରୁ ବିବିଧ ଭାରତୀ କାର୍ଯ୍ୟକ୍ରମ। ଇଏ ଥିଲା ଶ୍ରୋତାବନ୍ଧୁ ଆଗାମୀକାଲି ଆମର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ। ବର୍ତ୍ତମାନ ସମୟ 11:12। ଏଥିସହିତ ଏଇଠି ଶେଷ କରୁଛୁ ଚଳିତ ପ୍ରସାରଣକୁ। ଆଗାମୀକାଲି ପୁଣି ଆମର ପ୍ରସାରଣ ଆରମ୍ଭ କରିବୁ 5:53। ତାହେଲେ ଶ୍ରୋତାବନ୍ଧୁ, ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।